ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ମାସ 10 ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 1 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:32 ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ମିଶ୍ରିତ ବନ୍ଧୁ ଏ ଗୀତଟି ସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ ଶେଷରେ ଆପଣମାନେ ଶୁଣିଲେ ଗୀତଟିକୁ ପୁରାତନ ରଚନାରୁ କଣ୍ଠଦାନ କରିଥିଲେ ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 MHz ଯୋଗେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ବି ରହିଛନ୍ତି ଜନସାଧାରଣ ଜଣାଇଛନ୍ତି ସେ ଭକ୍ତର ଅତି ଆପଣାର ଗୋଟା ବିଜ ଭକ୍ତ ତାଙ୍କର ଜୀବନଧନ ତାଙ୍କର ଶ୍ରୀଜଗନ୍ନାଥ ମହାପ୍ରଭୁ ଅଣସରରେ ଅବସ୍ଥାନ କରୁଥିବାରୁ ପ୍ରାୟ 13 ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେଇନଥାନ୍ତି। ଏହି ସମୟରେ ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତମାନଙ୍କ ମନରେ କିଭଳି ବିଷାଦ ଭାବ ଜାତୁଛି ତାହା ଅନୁଭବ ନହେଲେ କେହି କହିପାରିବେ ନାହିଁ। ଆଜିକି ବହୁ ବର୍ଷ ତଳେ ରାମାନୁଜାଚାର୍ଯ୍ୟଙ୍କର ଜଣେ ଭକ୍ତ ସନ୍ନ୍ୟାସୀ ଆଲବନ୍ଦାଚାର୍ଯ୍ୟ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଲେ। ସେତେବେଳକୁ ମହାପ୍ରଭୁ ସୁନାକୂଅ ପାଣିରେ ସ୍ନାନ କରି ଜ୍ୱର ଭୋଗୁଥିବା ଯୋଗୁଁ ଅଣସର ତାଟି ମଧ୍ୟରେ ଥାଆନ୍ତି। ତାଙ୍କୁ ଜନସାଧାରଣ ଏ ସମୟରେ ଦର୍ଶନ କରିବା ମନା। ଶ୍ରୀକ୍ଷେତ୍ରରେ ରହଣି କରିବ, ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେବ, ଏହାଠାରୁ ଭଳି ବିଡ଼ମ୍ବନା ଆଉ କ'ଣ ବା ଥାଇପାରେ। ଭକ୍ତ ଆଲମ୍ବନ୍ଦାଚାର୍ଯ୍ୟ ଦୁଃଖ ସାଗରରେ ଡୁବିଗଲେ। ମହାପ୍ରଭୁଙ୍କ ଦର୍ଶନ ବିନା ଜୀବନକୁ ତୁଚ୍ଛ ମଣିଲେ। ମହୋଦଧିରେ ଝାସ ଦେଇ ମନସ୍ତାପରୁ ନିସ୍ତାର ପାଇବା ପାଇଁ ବିଚାର କରି ବଡ଼ଦେଉଳଠାରୁ ଚାଲିଲେ ସ୍ୱର୍ଗଦ୍ୱାର ଅଭିମୁଖେ। ବାଟରେ ସୋଲାଖିଆ ବରଗଛ ଉପରେ ବସିଥିବା ଗୋଟିଏ ହନୁ ତାଙ୍କର ପଥରୋଧ କରି ତାଙ୍କୁ ଅନ୍ୟ ରାସ୍ତାରେ ନେଇଗଲା। ସେ ଚାଲି ଚାଲି ଯାଇ ପହଞ୍ଚିଲେ ଶ୍ରୀକ୍ଷେତ୍ରଠାରୁ 22 କିଲୋମିଟର ପଶ୍ଚିମକୁ ଥିବା ବ୍ରହ୍ମଗିରିଠାରେ। ହଠାତ୍ ତାଙ୍କର ସମ୍ବିତ ଫେରିଆସିଲା। ସେ ଭାବିଲେ ଶ୍ରୀକ୍ଷେତ୍ରଠାରୁ ସମୁଦ୍ରର ଦୂରତା କେତେ କି? ଦୀର୍ଘ ପଥ ଅତିକ୍ରମ କରି ମୁଁ ସମୁଦ୍ରକୂଳରେ ପହଞ୍ଚିପାରିନାହିଁ ଯେ, ଏହା ସେହି ନଟବର ନାଗରଙ୍କର କପଟ ନିଶ୍ଚୟ। ସେ ଯାହା ହେଉ, ଆତ୍ମାହୁତି ଦେବା ପାଇଁ ମୁଁ ସ୍ଥିର କରିସାରିଛି, ଯେତେବେଳେ ଜଳରେ ନହେଲା ନାହିଁ ଅଗ୍ନିରେ ଝାସ ଦେବି। ଏହା ବିଚାର କରି ଆଲମନ୍ଦାଚାର୍ଯ୍ୟ କାଷ୍ଠ ସଂଗ୍ରହ କରି ଏକାଠି କଲେ ଏବଂ ସେଥିରେ ଅଗ୍ନି ସଂଯୋଗ କଲେ। ହଠାତ୍ କେଉଁଠାରୁ ଅନାହତ ବଂଶୀର ମୂର୍ଚ୍ଛନା ମନପ୍ରାଣକୁ ପୁଲକିତ କରି ଭାସି ଆସିଲା। ନୟନ ପଥରେ ଉଦ୍ଭାସିତ ହୋଇ ଉଠିଲା ଅପୂର୍ବ ଜ୍ୟୋତିରେଖା। ଜ୍ୟୋତିର ବଳୟ ମଧ୍ୟରେ ନୀଳନବଘନ କାନ୍ତି, ଚତୁର୍ଭୁଜରେ ଶଙ୍ଖ ଚକ୍ର ଗଦା ପଦ୍ମ, କର୍ଣ୍ଣରେ ମକର କୁଣ୍ଡଳ, ଶିରରେ ସୁବର୍ଣ୍ଣ ମୁକୁଟ ଉପରେ ଶିଖିଚୂଳ, ଗଳାରେ ବନମାଳା, ହୃଦରେ ଶ୍ରୀବତ୍ସଲାଞ୍ଚନ ଚିହ୍ନ, ଅଦରରେ ମନ୍ଦହାସ୍ୟରେଖା ଖେଳାଇ ପୀତବସନ ବନମାଳୀ ଉଭା ହୋଇଥିବା ଦେଖି ଆଲବନ୍ଦାଚାର୍ଯ୍ୟ ନିସ୍ତରିଲି ନିସ୍ତରିଲି କହି ତାଙ୍କ ପାଦ ତଳେ ପଡ଼ିଗଲେ। ବାରମ୍ବାର ପ୍ରଣାମ କରି କରପତ୍ର ଯୋଡ଼ି ଉଭା ହୋଇ ପଚାରିଲେ, ମହାପ୍ରଭୁ, ନୀଳ ନିରୋଧ କାନ୍ତି ଅସୁଖ ଅଛି କି? ପଦ୍ମପଳାଶ ନୟନର ଜ୍ୟୋତି ନିସ୍ତେଜ ଜଣାପଡ଼ୁଛି ଯେ। କ୍ଷୀଣ ହାସ୍ୟରେଖା ଖେଳାଇ ମହାପ୍ରଭୁ କହିଲେ, ଭକ୍ତ, ଆମ୍ଭେ ଅନବସରରେ ଅବସ୍ଥାନ କରୁଛୁ, ତେଣୁ ମଳିନବର୍ଣ୍ଣ ହୋଇଛି। ରୋଗଶଯ୍ୟାରେ ଥିବା ବ୍ୟକ୍ତି କ'ଣ ସତେଜ ରହିପାରେ? ବିସ୍ମୟ ବିଜଡ଼ିତ କଣ୍ଠରେ ଆଲବନ୍ଦାଚାର୍ଯ୍ୟ ପ୍ରଶ୍ନ କଲେ, ଯାହାର ନାମ ଧରିଲେ ବ୍ୟାଧି ଦୂର ହୋଇଯାଏ, ଯାହାର ନାମ ଶୁଣିଲେ ମହାକାଳ ଥରହର, ସେ ପୁଣି କାଳର କବଳିତ, ବ୍ୟାଧି ବିଜଡ଼ିତ? ମହାପ୍ରଭୁ କହିଲେ, ଭକ୍ତ, ଇଏ ପରା ଅପୂର୍ବ ମାନୁଷୀ ଲୀଳା। ନୀଳାଚଳ କ୍ଷେତ୍ରରେ 60 ପୌଟି ଭୋଗ ଖାଇ ନାନା ପର୍ବପର୍ବାଣି ଓଷାବ୍ରତରେ ନାନା ରଙ୍ଗ ଢଙ୍ଗରେ ବେଶ ହୋଇ ଲୀଳା କରିବାକୁ ପଡ଼ୁଛି ତ, ତେଣୁ ବ୍ୟାଧି ଭୋଗ କରିବାକୁ ହିଁ ହେବ, ସେଥିପାଇଁ ତ ଆମର ଅଣସର ବାସ। ଆଲବନ୍ଦାଚାର୍ଯ୍ୟ ପ୍ରାର୍ଥନା କଲେ, ମହାପ୍ରଭୁ, ଏ ଦିନଜନ ଗୁହାରି ଘେଣା କରିବେ? ମହାପ୍ରଭୁ, ଏଇଠି ଏଇ ରୂପରେ ଆପଣ ଯୁଗ ଯୁଗ ପାଇଁ ଅବସ୍ଥାନ କରିବେ। ଭକ୍ତମାନେ ଅଣସର କାଳରେ ଆପଣଙ୍କର ଭୁବନ ମୋହନ ବିଗ୍ରହ ଦର୍ଶନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଶ୍ରୀକ୍ଷେତ୍ରରେ ଦର୍ଶନ କରିବାର ଫଳ ଲାଭ କରିବେ। ମହାପ୍ରଭୁ କହିଲେ, ତଥାସ୍ତୁ, ତୁମ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମୁଁ ଏଇଠି ଅବସ୍ଥାନ କରିବି। ମୋର ନାମ ହେବ ଆଲବନ୍ଦାନାଥ। ସେହି ଆଲବନ୍ଦାନାଥ କାଳକ୍ରମେ ଅପଭ୍ରଂଶ ହୋଇଛି ଅଲାରନାଥ। ଅଣସର କାଳରେ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରି ଆପଣଙ୍କୁ ଧନ୍ୟ ମନେ କରିଥାନ୍ତି।

0: ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 122ତମ ଅଧ୍ୟାୟ। ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀଦାସ, କଣ୍ଠଦାନ କରିଛନ୍ତି ଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ସିଂ।
1: ଏପିସୋଡ 122, 1, 2, 2।

0: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶଙ୍କରସନ ମଙ୍ଗରାଜ ଆକାଶବାଣୀ।
1: कार्यक्रम आपण माने

ପ୍ରଜାର କଲୁ ଶ୍ରୀରାମଚରିତ ମାନସ। ଆଜି ଶୁଣିଲେ ଏହାର 122ତମ ଅଧ୍ୟାୟ। ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, କଣ୍ଠଶିଳ୍ପୀ ଥିଲେ ଭୂପିନ୍ଦର ସିଂ ଏବଂ ମିତାଲି ସିଂ। ବର୍ତ୍ତମାନ ଶୁଣନ୍ତୁ ଭକ୍ତିଗୀତ, କଣ୍ଠଦାନ କରିଛନ୍ତି ଶିଳ୍ପୀ ସୁରେଶ ୱାଡ଼ିକର।

ଗୀତଟିକୁ ଆପଣମାନେ ଶୁଣିଲେ ଶିଳ୍ପୀ ସୁରେଶ ୱାଡେକରଙ୍କ କଣ୍ଠରେ। କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ମାଧ୍ୟମରେ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ ଦିଲ୍ଲୀରୁ।

ପ୍ରଚାରିତ ହେବ 17:55 ଏବଂ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:45 ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାରିତ ହେବ 9:00। 9:30 ଶୁଣିପାରିବେ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଶ୍ରୀକ୍ଷେତ୍ର ସୁରଭି ପ୍ରଚାର କରିବ 10:00। ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିବେ 11:00 ଏବଂ 2:45। ଯୁବବାଣୀର ପ୍ରେରଣା କାର୍ଯ୍ୟକ୍ରମ ପ୍ରଚାର କରିବୁ 5:30 ଏବଂ ସନ୍ଧ୍ୟା 6:30 ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେବ କାର୍ଯ୍ୟକ୍ରମ ଉଜ୍ଜଳ ଆମର ଦେଶ। 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। କୃଷି ହାଲଚାଲ କାର୍ଯ୍ୟକ୍ରମର ସମୟ 7:30। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି ବନ ମହୋତ୍ସବ। ଆଲୋଚିକା ଅଛନ୍ତି ମୋନାଲିସା ମହାପାତ୍ର। 8:00 ଏବଂ 10:00 ପ୍ରଚାରିତ ହେବ ହିନ୍ଦୀ ଚଳଚ୍ଚିତ୍ର ଗୀତ। ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ 9:30 ଏବଂ 10:30 ଶୁଣିବେ କେତୋଟି ଜଗନ୍ନାଥ ଭଜନ। ଏହା ଥିଲା ଆଜିର କାର୍ଯ୍ୟକ୍ରମର ସୂଚନା। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ।

ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କନ୍ଧମ୍ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନ ସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ 2 ବିଜ୍ଞାନରେ ସର୍ବନିମ୍ନ 50% ନମ୍ବର ସହ ଫାର୍ମାସି କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର 22 ଓ 23 ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଡ଼ବନ୍ଧା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
1: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ। ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସଙ୍ଗେ ସଙ୍ଗେ ମା'ଠୁ ଦୁଧ ଖାଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତାର ମା'ର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମା'ଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପମେଣ୍ଟ ଲାଗି ମା'ର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମା'ର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଥିଲେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।

ମୁଖ୍ୟ ସମ୍ବାଦ ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭି ଜିରାଞ୍ଜି ଆଇନ ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର ଶାନ୍ତି ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ ରାଷ୍ଟ୍ରପତି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ T20 5 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭି ଜିରାମଜି ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692

0: ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047 ଏଆଇ ସକ୍ଷମ ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବାରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବାରରେ ନିବେଶ ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0 ଟି ଟ୍ୱେଣ୍ଟି ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ନଟିଂହାମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ସାଉଥମ୍ପ୍ଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3 ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ ବିପକ୍ଷରେ ଖେଳିବ। ଗ୍ରୁପ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍ପରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ ଏବଂ କାନାଡା ଗ୍ରୁପ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମା ଶୁଳ୍କ ସମୟ ସୀମା ଆସନ୍ତା 15 ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ପାଞ୍ଚଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ବର୍ତ୍ତମାନ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ପୁରାତନୀ। ପୁରାତନୀ କାର୍ଯ୍ୟକ୍ରମରେ ପ୍ରଥମେ ଶୁଣନ୍ତୁ ଛାନ୍ଦ। କଣ୍ଠଦାନ କରିଛନ୍ତି ପୁଷ୍ପା ମହାନ୍ତି, ରଚନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ଗୀତଟିକୁ ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ତାନସେନ ସିଂ।

ଶ୍ରୋତାବନ୍ଧୁ ଏ ଗୀତଟି ସହିତ ଶେଷ କରୁଛୁ ପଲ୍ଲୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷରେ ଗୀତଟିକୁ ଶୁଣିଲେ ଶିଳ୍ପୀ ତନ୍ମୟ କୁମାର ହୋତାଙ୍କ କଣ୍ଠରେ ଗୀତଟିକୁ ଗାଇଥିଲେ ପୁରାତନ ରଚନାରୁ।

ବର୍ତ୍ତମାନ ଚାଲନ୍ତୁ ନଜର ପକାଇବା 1 ଜୁଲାଇରେ ଘଟିଥିବା କିଛି ଘଟଣାବଳୀ ଉପରେ। ବ୍ୟାଙ୍କିଂ କ୍ଷେତ୍ରରେ SBIର ନାଁ ତ ସମସ୍ତେ ଜାଣନ୍ତି, କିନ୍ତୁ ଅତୀତରେ ଏହାର ନାଁ କିଛି ଅଲଗା ଥିଲା। 1955 ଜୁଲାଇ 1 ଇମ୍ପେରିଆଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ନାମିତ ଏହି ବ୍ୟାଙ୍କର ନାଁକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ୍ SBI ନାମରେ ନାମିତ କରାଗଲା। ସରକାର ବଦଳିଲେ କିଛିଟା ନିୟମ ବଦଳିବା ସାଧାରଣ କଥା। ଏମିତି କିଛି ନିୟମ ଲାଗୁ କରାଯାଇଥିଲା 2017 ଜୁଲାଇ 1 ଯେଉଁଥିରେ କେନ୍ଦ୍ର ସରକାର ୱାନ୍ ନେସନ୍ ୱାନ୍ ଟ୍ୟାକ୍ସ ଲକ୍ଷ୍ୟ ନେଇ ବସ୍ତୁ ଏବଂ ସେବାକର ଅର୍ଥାତ୍ GST ପ୍ରଣାଳୀ କାର୍ଯ୍ୟକାରୀ କରିଥିଲେ। ଆଜି ଗୋଟିଏ ବିଶେଷ ଦିନ ପାଳନ କରାଯାଉଛି ଭାରତରେ। ଭାରତ ରତ୍ନରେ ସମ୍ମାନିତ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସମ୍ମାନରେ ସମ୍ପୂର୍ଣ୍ଣ ଭାରତରେ ରାଷ୍ଟ୍ରୀୟ ଚିକିତ୍ସକ ଦିବସ ପାଳନ କରାଯାଉଛି। 1 ଜୁଲାଇ 1882 ତାଙ୍କର ଜନ୍ମ ଏବଂ ଠିକ୍ 1 ଜୁଲାଇ 1962 ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କର ନିଧନ ମଧ୍ୟ ହୋଇଥିଲା। ଅନେକ ମହତ୍ତ୍ୱପୂର୍ଣ୍ଣ ଘଟଣା ଆଜିର ଦିନରେ ଘଟିଛି ଅତୀତରେ, ଏବଂ ସେଥିମଧ୍ୟରୁ ଆଉ ଗୋଟିଏ ଜରୁରୀ କଥା ଥିଲା ଭାରତରେ ଇଣ୍ଟରନେଟ୍ ସେବା ପ୍ରଚଳନ ହେବା। 1997 ଜୁଲାଇ 1 ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରଥମ ଥର ପାଇଁ ଆମ ଦେଶରେ ଇଣ୍ଟରନେଟ୍ ସେବାର ଆଧିକାରିକ ଭାବରେ ପ୍ରାରମ୍ଭ କରାଯାଇଥିଲା। 1965 ଜୁଲାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ ଲାଗୁ କରାଗଲା। ସ୍ୱେଚ୍ଛା ମୃତ୍ୟୁକୁ ଆଜି ମଧ୍ୟ ଏତେଟା ଗ୍ରହଣ କରାଯାଏ ନାହିଁ, ଏହା କଷ୍ଟଦାୟକ ନିଶ୍ଚୟ, କିନ୍ତୁ ବେଳେବେଳେ କିଛିଟା କ୍ଷେତ୍ରରେ ଏହା ଆବଶ୍ୟକ ମଧ୍ୟ ହୁଏ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି 1996 ଜୁଲାଇ 1 ଅଷ୍ଟ୍ରେଲିଆରେ ସ୍ୱେଚ୍ଛା ମୃତ୍ୟୁକୁ ବିଶ୍ୱରେ ପ୍ରଥମ ଥର ଲାଗୁ କରାଯାଇଥିଲା। 2006 ଜୁଲାଇ 1 ଆମେରିକା ସଂସଦ ଭାରତ ଏବଂ ଆମେରିକା ପରମାଣୁ ରାଜିନାମାକୁ ମଞ୍ଜୁରୀ ଦେଇଥିଲେ। ଆଜି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର 2 ଜଣ ପ୍ରସିଦ୍ଧ କଳାକାରଙ୍କର ଜନ୍ମଦିବସ। ବଂଶୀବାଦକ ପଦ୍ମଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଯିଏକି ନିଜ ବଂଶୀର ସୁମଧୁର ଯାଦୁରେ ଦର୍ଶକଙ୍କ ମଧ୍ୟରେ ପ୍ରଶଂସିତ। ଏହା ସହିତ 1 ଜୁଲାଇରେ ଜନ୍ମିଥିଲେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଦ୍ମଭୂଷଣ ଉସ୍ତାଦ ରାଶିଦ ଖାନ, ଯାହାଙ୍କ ଗାୟିକୀର ନିପୁଣତା କେବଳ ଶାସ୍ତ୍ରୀୟ ସଙ୍ଗୀତ ହିଁ ନୁହେଁ ବରଂ ଚଳଚ୍ଚିତ୍ର ସଙ୍ଗୀତରେ ମଧ୍ୟ ପ୍ରସିଦ୍ଧି ଆଣିଥିଲା। ପୁରୁଷୋତ୍ତମ ଦାସ ଟଣ୍ଡନ, ଏ ନାଁଟି କୌଣସି ପରିଚୟର ପାତ୍ର ନୁହେଁ। ସବିନୟ ଅବଜ୍ଞା ଆନ୍ଦୋଳନ, ବିହାରର କିଷାନ ଆନ୍ଦୋଳନ, ଆହୁରି ଏପରି ଅନେକ ଆନ୍ଦୋଳନରେ ଅଜସ୍ର କଷ୍ଟ ସ୍ୱୀକାର କରି ଭାରତକୁ ସ୍ୱତନ୍ତ୍ରତା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତରତ୍ନ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କର 1 ଜୁଲାଇ 1962 ନିଧନ ହୋଇଥିଲା। ତେବେ ଶ୍ରୋତାବନ୍ଧୁ, ଆଜି ପାଇଁ ଏଇଠି ଶେଷ କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଟ୍ୟୁନ୍ କରିଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଏଇ କିଛି ସମୟ ମଧ୍ୟରେ।

0: ଶ୍ରୀ ଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦଇତା ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦଇତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦଇତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର କୁହାଯାଏ। ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁର ଗୋପାଳିତାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ ସେ ସମୟରେ ବିରିବନ୍ଧରୁ ଦଳିତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଣିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦଇତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର ଅଣସର ଓ ମହା ଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦଇତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି ଦଇତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀ ଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀ ବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦଇତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବରସିଂହାର ଭୋଗ ସରିଲା ପରେ ଦଇତାମାନେ ବାହୁଟି କଣ୍ଠ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃ କାଳରୁ ଦଇତାପତିମାନେ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦଇତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ି ପହଣ୍ଡିରେ ପହଣ୍ଡି କରି ସ୍ନାନ ବିନ୍ଦୁକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତୀ ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେଡ଼ା ପହରା କରିଥାନ୍ତି। ତାପରେ ଯେତେବେଳେ ହାତୀ ବେଶ କରାଯାଏ, ହାତୀ ବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦଇତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀ ବେଶ ସମ୍ପାଦନ କରିଥାନ୍ତି। ହାତୀ ବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ। ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀ

ମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଦ୍ୱୀପର ଦୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର ଧଳା ବସ୍ତ୍ର ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦଇତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବିଧିରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜିଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷ ଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରି ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଉଷ ଲାଗି କରିଥାଉ। ଦ୍ୱୀପର ଦୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକେଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗି କରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ର ଉତ୍ସବ ଯୋଉଦିନ ହୁଏ, ନବଯୌବନ ଦର୍ଶନ ଯୋଉଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟ ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଞ୍ଚା ଦିନ ଖେଚୁଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀ ବିଗ୍ରହମାନେ ବସିଲା ପରେ ଷୋଲ ଚିତା ବାରଗ୍ରହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହଁରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତ ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି। ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ ସେବା, ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଧାପନା, ଚନ୍ଦନ, ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ। ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି,
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁ ରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖର୍ଷାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀ ଠାରୁ ରାମନବମୀ ପରଦିନ ଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ ସେଥିରେ ଦାରୁ ବିଗ୍ରହକୁ ପୂର୍ଣ୍ଣାଙ୍ଗ କରିବାରେ ମଧ୍ୟ ଦୈତାପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା।

0: ସଂକଳିତ ସତ୍ୱଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତାଲାଗିରେ ଚିତାଲାଗି କରାନ୍ତି, ଗହ୍ମା ପୂର୍ଣ୍ଣିମା ଆଦି ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପ୍ରଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତ ବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରି ହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

0: ଏହା ଶୁଣିଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ହୋଇଥିଲା ଦୈତ୍ୟ ସେବା, ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ବାଃ, ହସିଲା।
4: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ବର୍ତ୍ତମାନ ଆରମ୍ଭ କରିଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଥମେ ଶୁଣନ୍ତୁ ଫୁକ୍ରେ ଚଳଚ୍ଚିତ୍ର ଗୀତଟିକୁ, କଣ୍ଠଶିଳ୍ପୀ ସୋନା ମହାପାତ୍ର।

0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନ କରିଛନ୍ତି ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ।

ଶ୍ରୋତାବନ୍ଧୁ, ଓଡ଼ିଆ ଜାତିର ଆରାଧ୍ୟ ଦେବତା, କୋଟି କୋଟି ଭକ୍ତଙ୍କ ହୃଦୟର ଠାକୁର କାଳିଆ ସାନ୍ତଙ୍କ ଲୀଳା ଅପାର। କେବେ ସେ ଭକ୍ତଙ୍କ ପାଇଁ ଦର୍ଶନ ଦେଇ ଆନନ୍ଦର ବନ୍ୟା ବୁହାନ୍ତି, ଆଉ କେବେ ନିଜେ ଅନ୍ତରାଳରେ ରହି ଭକ୍ତଙ୍କ ହୃଦୟରେ ବିରହର ଭାବ ଯୋଗାନ୍ତି।

ଅନବସର କେତେ ଗଭୀର ଏହି ଶବ୍ଦ। ଯେଉଁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଦିନରାତି ଅପେକ୍ଷା କରେ, ସେହି ପ୍ରଭୁ ଯେତେବେଳେ ଦ୍ୱାର ବନ୍ଧ କରି ନିଜର ଅନ୍ତରଙ୍ଗ ଲୀଳାରେ ରୁହନ୍ତି, ସେତେବେଳେ ଭକ୍ତ ହୃଦୟରେ ଜନ୍ମ ହୁଏ ଏକ ଅଦ୍ଭୁତ ବିରହ। ହଁ, ଏହି ବିରହ ମଧ୍ୟ ଏକ ପ୍ରକାରର ଭକ୍ତି, କାରଣ ଯେତେବେଳେ ଆଖି ଦର୍ଶନ ପାଇଁ ବ୍ୟାକୁଳ ହୁଏ, ସେତେବେଳେ ମନ ଆହୁରି ଗଭୀର ଭାବେ ପ୍ରଭୁଙ୍କୁ ଅନୁଭବ କରେ। ଅନବସର ସମୟରେ ଶ୍ରୀମନ୍ଦିରରେ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବିଶେଷ ସେବା କରନ୍ତି, ପ୍ରଭୁଙ୍କୁ ଔଷଧୀୟ ଉପଚାର ଦିଆଯାଏ। ପରେ ନବଯୌବନ ଦର୍ଶନରେ ଭକ୍ତମାନେ ପୁଣି ଥରେ ନିଜ ପ୍ରିୟ କାଳିଆ ଶାନ୍ତଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି।

0: ଆସନ୍ତୁ ଆରମ୍ଭ କରିବା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଏବଂ ଶୁଣିବା ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କୁ।
1: ନମସ୍କାର,
2: ପରିଚୟ ଦିଅନ୍ତୁ।
1: ମୁଁ ଜଗତସିଂହପୁରରୁ ଡଲି କହୁଥିଲି।
2: ଆଚ୍ଛା, ଡଲି ଭଉଣୀ ଜଗତସିଂହପୁର କୋଉ ଗାଁରୁ କହୁଛନ୍ତି? ବର୍ତ୍ତମାନ ଜଗନ୍ନାଥଙ୍କର ସ୍ନାନବେଦୀରେ ସ୍ନାନ କରି ଅଣସର ଘର ଅଭିମୁଖେ ଯାଇଛନ୍ତି। ତେବେ ବର୍ତ୍ତମାନ ଭଗବାନ ଜ୍ୱରରେ ପଡ଼ୁଛନ୍ତି 15 ଦିନ ଧରି, ଆପଣ ଏଇ ଜଗନ୍ନାଥଙ୍କର ଏ ଲୀଳାଖେଳାକୁ କେମିତି ଦେଖନ୍ତି?
1: ହଁ, ଜଗନ୍ନାଥଙ୍କ ଲୀଳା ତ ବ୍ରହ୍ମାଙ୍କୁ ବି ଅଗୋଚର।
2: ଆଜ୍ଞା,
1: ଆମେ କଣ ଦେଖିବା? ଆମେ ଖାଲି ଯାହା ଏଇ ପାପ ନନ୍ଦେ ଦେଖିବା କଥା।
2: ଆଚ୍ଛା, ତେବେ ଜଗନ୍ନାଥଙ୍କର ଲୀଳା ଖେଳା ମାଧ୍ୟମରେ ଆପଣ କଣ ଶିକ୍ଷା ପାଆନ୍ତି?
1: ବହୁତ ବହୁତ ବହୁତ ଭଲ ଭଲ ଶିକ୍ଷା ସବୁ କରେ। ଜଗନ୍ନାଥଙ୍କର କେମିତି ଲୋକମାନଙ୍କୁ ଭଲ ପାଆନ୍ତି,
2: କଥାରେ ଅଛି ସେ ଭାବର ଠାକୁର।

0: ତ ଯିଏ ତାଙ୍କୁ ଭାବରେ ଡାକେ ସେ ନିଶ୍ଚିତ ଭାବରେ ତାକୁ ଆପଣେଇ ନିଅନ୍ତି ଏବଂ ଗୋଟିଏ ଭଗବାନଙ୍କଠାରେ ଦେଖାଯାଏ ଯେ ଆପଣ ସମର୍ପଣ ଭାବନା ରଖିଲେ ଭଗବାନ ନିଶ୍ଚିତ ଭାବରେ ଆପଣଙ୍କର ନିକଟବର୍ତ୍ତୀ ହେବେ, ଆପଣ ମଧ୍ୟ ଭଗବାନଙ୍କର ନିକଟବର୍ତ୍ତୀ ହେବେ।
1: ଯେତେବେଳେ ଆମେ ସ୍ୱଚ୍ଛ ମନରେ ତାଙ୍କୁ ଡାକିବା,
0: ଆଜ୍ଞା,
1: ସତ୍ ପଥରେ ଚାଲୁଥିବା, ସମସ୍ତଙ୍କୁ ଭଲ ପାଇବା ଦଉଥିବା, ସମସ୍ତଙ୍କର ସାହାଯ୍ୟ କାମନା କରୁଥିବା, କୋଉ ଲୋକକୁ ବିପଦରେ ନ ପକେଇବାକୁ ଚାହୁଁଥିବା, ସେତେବେଳେ ଯଦି ଆମେ ଭଗବାନଙ୍କୁ ଡାକିବା, ଭଗବାନ ଆମର ନିକଟବର୍ତ୍ତୀ ନିଶ୍ଚୟ ହେବେ।
0: ନିଶ୍ଚୟ ନିଶ୍ଚୟ। ତେବେ ଆମେ କାମନା କରୁଛୁ, ଏଥର ମହାପ୍ରଭୁ ଅନବସରରେ ରହିଛନ୍ତି ସତ, କିନ୍ତୁ ତାଙ୍କର ହୃଦୟ, ତାଙ୍କ ପ୍ରାଣ ଏଇ ଭକ୍ତଙ୍କ ଗଣ ଭିତରେ ଅଛି, ଭକ୍ତମାନଙ୍କ ମନରେ ଅଛି। ତେବେ ଭଗବାନ ସମସ୍ତଙ୍କର ଉପରେ ତାଙ୍କର କରୁଣା ଦୃଷ୍ଟି ରଖିଥାନ୍ତୁ, ସମସ୍ତଙ୍କର ଭଲ ମଙ୍ଗଳ କରନ୍ତୁ, ଏତିକି କାମନା କରିବା ଭଗବାନଙ୍କ ଠାରେ, ଆମେ ଏତିକି ପ୍ରାର୍ଥନା କରିବା। ସେଇ ଅବସରରେ ଆପଣ କ'ଣ ଶୁଣିବେ ଆମର ଆଜିର କାର୍ଯ୍ୟକ୍ରମରେ? ବହୁତ ସୁନ୍ଦର। ତେବେ ଆସନ୍ତୁ, ଆପଣଙ୍କର ପୁଷ୍ପ ଆପଣଙ୍କର ପ୍ରାଣର ଠାକୁରଙ୍କ ପାଦ ପଦ୍ମ ତଳେ ଅର୍ପଣ କରନ୍ତୁ ଏବଂ ଆମେ ସମସ୍ତେ ମଧ୍ୟ ସେ ଭକ୍ତିରସରେ ନିଜକୁ ଚାଲନ୍ତୁ ସାମିଲ କରିବା। ଫୋନ୍ କରିଥିବାରୁ ଡଲି ଭଉଣୀ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।

0: ଏ ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ୍ କୃଷ୍ଣରାଓ।
0: ଆଚ୍ଛା କୃଷ୍ଣ ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମରେ। ତେବେ କୃଷ୍ଣଙ୍କର ଅନେକ ଲୀଳାଖେଳା ଭେଣିକରି ଯାଇଛନ୍ତି ଏ ଧରା ପୃଷ୍ଠରେ, ଆପଣ ମଧ୍ୟ କୃଷ୍ଣ। ତେବେ ଆପଣ କୃଷ୍ଣଙ୍କର ଅନେକ ଲୀଳା ଭିତରୁ କୋଉ ଲୀଳାଟି ଆପଣଙ୍କୁ ବହୁତ ହୃଦୟସ୍ପର୍ଶୀ ଆଉ ମନକୁ ପାଇଛି?
1: କଲିଯୁଗରେ ଯେମିତିକି ଆମେ ଦେଖିବା ପାଇଁ ସେଟା ଜଗନ୍ନାଥର ହିଁ ମତେ ବହୁତ ଭଲ ଲାଗେ।
0: ଆଚ୍ଛା
1: ସାଧାରଣ ଲୋକଙ୍କୁ ଦର୍ଶନ ବି ଦେବା ପାଇଁ ସେ ବହୁତ କିଛି କରିଛନ୍ତି। ଆର ଜଗନ୍ନାଥ ଭଗବାନ ବହୁତ ଦୁଃଖ ବି ପାଇଛନ୍ତି, ତାଙ୍କୁ ପଣ୍ଡା ମାନେ ବହୁତ ରକ୍ଷା ବି କରିଛନ୍ତି।
0: ଆଚ୍ଛା ଜଗନ୍ନାଥ କେତେବେଳେ ଅନେକ ଯୁଗରେ ଦେଖାଯାଇଛି ତାଙ୍କ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଭଗବାନ ବହୁତ ପ୍ରଚେଷ୍ଟା କରିଛନ୍ତି। ତ ଏବେ ଦେଖାଯାଉଛି କେତେବେଳେ ଯବନମାନଙ୍କ ଆକ୍ରମଣ ହଉ ବା ବେଳେବେଳେ ପ୍ରାକୃତିକ ଦୁର୍ବିପାକ ହଉ ବା ଯେକୌଣସି ଆକ୍ରମଣରୁ ରକ୍ଷା କରିବା ପାଇଁ ଭକ୍ତମାନେ ମଧ୍ୟ ପଛାଇ ନାହାନ୍ତି ତାଙ୍କର ଦୁର୍ବଳ ମୁହୂର୍ତ୍ତରେ। ତେବେ ବହୁତ ସୁନ୍ଦର। ତେବେ ଆପଣ ଏଇ ଯେଉଁ ବର୍ତ୍ତମାନ ଭଗବାନ ସ୍ନାନ ଯାତ୍ରାରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି, ଅନବସରରେ ରହିଛନ୍ତି, ଯେ ଭଗବାନଙ୍କୁ ମଧ୍ୟ ଜ୍ୱର ହୁଏ, ଭଗବାନ ଯଦି ଅତ୍ୟଧିକ ଗାଧାନ୍ତି ତାହେଲେ ସେ ଅନବସରରେ ରୁହନ୍ତି, ଏ ପ୍ରକାର ଲୀଳାକୁ ଆପଣ କେମିତି ଦେଖନ୍ତି?
1: ମୁଁ ତ ଭାବେ ଏଇଟା ସବୁ ତାର ମାନେ ଭଗବାନ ଆମେ ତାଙ୍କୁ ଜ୍ୱର ହଉଛି କି ନାଇଁ ସେଟା ତ ଅଲଗା କଥା, ପ୍ରଭୁ ଜାଣିବାକୁ ଚାହୁଁଛନ୍ତି ବି ଲୋକ ବି ମୋ ପ୍ରତି କେତେ ତାର ମାନେ ଦୟା ଆର ତାଙ୍କର ଭକ୍ତି କେତେ ଅଛି। ମୋର ଦୁଃଖ ଟାଇମରେ କେତେ ଲୋକ ମତେ ତାର ମାନେ ଦୁଃଖରେ ଦୁଃଖୀ ହଉଛନ୍ତି, ସେ ଜିନିଷଟା ଜାଣିବାକୁ ଚାହିଁ ଏଇଟା ଗୋଟେ ଲୀଳାଟେ ଚାଲିଛି ଆଉ।
0: ଆଚ୍ଛା ବହୁତ ସୁନ୍ଦର। ତେବେ ଏ ଲୀଳାକୁ ଆହୁରି ଆଗକୁ ନବା, ଭକ୍ତି ରସର କିଛି ପ୍ରବାହ କରିବା, କିଛି ପାନ କରିବା ଭକ୍ତି ରସ ଏହି ପାବନ ଅବସ୍ଥା। ତ ଆସନ୍ତୁ ମନ ପସନ୍ଦର ଏ ସୁନ୍ଦର ଗୀତଟି ଆସନ୍ତୁ ଶୁଣିବା। ତେବେ ଫୋନ କରିଥିବାରୁ ବହୁତ ବହୁତ କୃଷ୍ଣ ଭାଇ ଧନ୍ୟବାଦ, ରହୁଛୁ, ନମସ୍କାର।

0: ହଁ ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ।
1: ଆଜ୍ଞା, ଇଏ ଦୋଳଗୋବିନ୍ଦ ମିଶ୍ର ସୁଲେଇ ଗାଁ କେନ୍ଦ୍ରା ବ୍ଲକ ଯାଜପୁର ଜିଲ୍ଲାରୁ କହୁଛେ।
0: ଆଚ୍ଛା ଦୋଳଗୋବିନ୍ଦ ଭାଇ, ଆପଣଙ୍କ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆମର ପୁରୀ କେନ୍ଦ୍ରର। ତେବେ ଦୋଳଗୋବିନ୍ଦ ଭାଇ, ଆପଣ କେବେ ଶ୍ରୀକ୍ଷେତ୍ର ଆସିଛନ୍ତି? ଏଇ ଯୋଉ ଭଗବାନଙ୍କର ଏଇ ସ୍ନାନ ଯାତ୍ରାରେ କେବେ ସାମିଲ ହେଇଛନ୍ତି?
1: ଆଜ୍ଞା, କେବେ ତ ଆଜ୍ଞା ମାନେ ଯାତ୍ରାରେ ସାମିଲ ତ କେବେ ହୋଇନି, କିନ୍ତୁ ଯେତେବେଳେ ଆଜ୍ଞା ମେଟ୍ରିକ କ୍ଲାସ ପଢୁଥିଲେ ଆଜ୍ଞା, ସେତେବେଳେ ଆମର ସ୍କୁଲ ତରଫରୁ ପୁରୀ ନେଇଥିଲେ, ମୁଁ ଯାଇଥିଲି ଦେଖି ଯେ, ଆଉ ତାପରେ ଆଉ ଆଜ୍ଞା ସୁଯୋଗ ମିଳିନି ଆଜ୍ଞା ଯିବାର ଲାଗି।
0: ଆଚ୍ଛା, ଟିଭିରେ ଦେଖନ୍ତି, ରେଡିଓରେ ଶୁଣନ୍ତି ପ୍ରଭୁଙ୍କର ବିଭିନ୍ନ
1: ପ୍ରକାର।
0: ପ୍ରଭୁ ଏବେ ଅନବସରରେ, ଏବେ ସ୍ନାନ କରି ତାଙ୍କୁ ଜ୍ୱର ହେଇଛି, ସେ ଅଣସର ଘରେ ଅଛନ୍ତି। ତେବେ ପ୍ରଭୁ ଅନବସରରେ ରହି ଆମକୁ ମଧ୍ୟ କହିଥାନ୍ତି ଯେ ସବୁ ପ୍ରତୀକ୍ଷା ଅନ୍ତ ଥାଏ, 15 ଦିନର ଅନ୍ତରାଳ ପରେ ମୁଁ ପୁଣି ଆସିବି, ପୁଣି ବଡ଼ଦାଣ୍ଡରେ ବାହୁ ମେଲି ଆପଣ ସଭିଙ୍କୁ ଦର୍ଶନ ଦେବି। ଅପୂର୍ବ ସେଇ ମହାପ୍ରଭୁଙ୍କର ଲୀଳା ସତରେ ନା ଶ୍ରୋତା ବନ୍ଧୁ? ତେବେ ଆସନ୍ତୁ, ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି ଶୁଣାଉଛୁ, ଭକ୍ତିରସରେ ସାମିଲ ହୁଅନ୍ତୁ ଏବଂ ମହାପ୍ରଭୁଙ୍କର ଅପାର କରୁଣା ପ୍ରାପ୍ତ କରନ୍ତୁ। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।

କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ବର୍ତ୍ତମାନ ଆରମ୍ଭ କରୁଛୁ ସୂଚନା ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ତେବେ ଶ୍ରୋତାବନ୍ଧୁ ପ୍ରଥମେ ଶୁଣନ୍ତୁ ସାଗର ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ଭିକାରୀ ବଳ।

ଶ୍ରୋତାବନ୍ଧୁ, ପରିବେଶରେ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ୱସ୍ତି ଦିଏ। ନିଶ୍ଚୟ ପ୍ରଦୂଷଣ କୁହନ୍ତୁ, ସହରୀକରଣ ପ୍ରକ୍ରିୟା, ଏସବୁରେ ଆମେ ପ୍ରତିଦିନ ହଜାର ହଜାର କିଲୋମିଟର ଜଙ୍ଗଲକୁ ସଫା କରିବାରେ ଲାଗିଛେ। ରାସ୍ତାକଡ଼ର ଅତି ଘଞ୍ଚ ଗଛକୁ ବି କାଟି ଦେଉଛେ। ଏଇ ତ ବିଚାର କରିବାର ବିଷୟ ଯେ ଆମେ ଯେଉଁ ସଂସାଧନର ବିନାଶ କରୁଛେ ତା ପାଇଁ ଆମକୁ କେଉଁ ପ୍ରକାର ମୂଲ୍ୟ ଦେବାକୁ ପଡ଼ିବ। ସମସ୍ତ ଜୀବଜଗତ ପାଇଁ ପ୍ରକୃତିରେ ସ୍ଥିରତା ଆସିବା ଜରୁରୀ। ପ୍ରତିଟି ଋତୁ, ପ୍ରତିଟି ରଙ୍ଗ ନିଜର କିଛି ସୁନ୍ଦରତା ତ ରଖେ, କିନ୍ତୁ ତା ସହିତ ବେଳେବେଳେ କିଛି ତିକ୍ତ ଅନୁଭୂତି ମଧ୍ୟ ଦିଏ। ଆଉ ଏହିସବୁ ବିପର୍ଯ୍ୟୟର ପ୍ରଧାନ କାରଣ ହେଉଛି ପୃଥିବୀରେ ଜଙ୍ଗଲ ସଂଖ୍ୟା କମିଯିବା। ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଧର୍ମ ସହିଲେ ହେଲା ଚଳଚ୍ଚିତ୍ର ଗୀତଟିକୁ କଣ୍ଠଦାନ କରିଛନ୍ତି ରୂପ କୁମାର ରାଠୋଡ୍ ଏବଂ ଅନୁରାଧା ପୌଡ଼ୱାଲ। ଗୀତଟିକୁ ରଚନା କରିଛନ୍ତି ନିଜାମ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଜୁଲାଇ ମାସର ପ୍ରଥମ ସପ୍ତାହଟିକୁ ପାଳନ କରାଯିବ ବଣ ମହୋତ୍ସବ ସପ୍ତାହ ଭାବରେ। ନାରୀରୁ ଆପଣମାନେ ଜାଣି ତ ସାରିଥିବେ ଯେ ଏହି ସପ୍ତାହ ପାଳନ କରାଯିବାର ଗୁରୁତ୍ୱ କେତେ ମାତ୍ରାରେ ରହିଛି। ଜଙ୍ଗଲର ପ୍ରାୟ ପ୍ରତିଟି ବୃକ୍ଷଲତା ଔଷଧୀୟ ଗୁଣ ମଧ୍ୟ ବହନ କରେ, ଯାହାକି ଅନେକ ଦୂରାରୋଗକୁ ଠିକ୍ କରିଦିଏ। ସପ୍ତାହଟି ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ପ୍ରକୃତିର ମହତ୍ତ୍ୱ ତଥା ବୃକ୍ଷଲତା ସଂରକ୍ଷଣ କରିବା ଦିଗରେ ଆପଣମାନଙ୍କୁ ସଚେତନ କରାଇବା। ଆଜିର ସମୟ କହୁଛି ଯେ ଗୋଟିଏ ଗଛ କଟା ହେଲେ ତା ଜାଗାରେ 100ଟି ଗଛ ଲଗାଇବା ଦରକାର। ତେଣୁ ଜଙ୍ଗଲ ତଥା ବୃକ୍ଷଲତାର ସଂରକ୍ଷଣ ଦିଗରେ ଆପଣମାନେ ସମସ୍ତେ ସଚେତନ ରୁହନ୍ତୁ। ତେବେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଗର୍ଭ ଚଳଚ୍ଚିତ୍ର ଗୀତଟିକୁ। କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ।

ସମୟ ଥିଲା ଯେତେବେଳେ ଲୋକମାନେ ସାଦା ସିଧା ଜୀବନକୁ ଆପଣାଉଥିଲେ। ଦରକାର ନଥିଲେ ଗାଡ଼ିର ବ୍ୟବହାର କରୁନଥିଲେ। ଗଛ ଚାରାଟିଏ ଦେଖିଲେ ପାଣି ଦେଉଥିଲେ, ଗଛଟିକୁ ବଢ଼େଇବାକୁ ଚେଷ୍ଟା କରୁଥିଲେ। ତେଣୁ ଏସବୁରେ ପ୍ରଦୂଷଣ ପରିମାଣ ମଧ୍ୟ ସୀମିତ ଥିଲା। ବର୍ତ୍ତମାନ ସମୟ ସମ୍ପୂର୍ଣ୍ଣ ଓଲଟା। ପ୍ରଦୂଷଣ ନାହିଁ ନଥିବା ବଢ଼ିଛି, ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ବଢ଼ିଛି। ତେଣୁ ଆଗକୁ ଆମେ ସମସ୍ତେ କିପରି ସୁରକ୍ଷିତ ରହିବା ଏଥିପ୍ରତି ଧ୍ୟାନ ଦେବା। ସେଥିପାଇଁ ଗଛଲତା ବଞ୍ଚାନ୍ତୁ ଏବଂ ବୃକ୍ଷରୋପଣ କରନ୍ତୁ। ଚାଲନ୍ତୁ ବର୍ତ୍ତମାନ କାର୍ଯ୍ୟକ୍ରମରେ ଶୁଣିବା ପରବର୍ତ୍ତୀ ଗୀତଟିକୁ। ଘାତକ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କବିତା କୃଷ୍ଣମୂର୍ତ୍ତି।

ଶ୍ରୋତାବନ୍ଧୁ, ମଣିଷ ଜୀବନରେ ସ୍ୱାସ୍ଥ୍ୟର ଭୂମିକା ସବୁଠାରୁ ମହତ୍ତ୍ୱ ରଖେ। ସ୍ୱାସ୍ଥ୍ୟ ଭଲ ରହିଲେ ମନ ଭଲ ରହେ, କାମରେ ମନ ଲାଗେ, ତା ସହିତ ସମାଜର ବିକାଶ ଦିଗରେ ଆମେ ଅଗ୍ରସର ହୁଏ। ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ପାଇଁ, ଚିକିତ୍ସା ପାଇଁ ଆମେ ଚିକିତ୍ସକମାନଙ୍କ ଉପରେ ଭରସା କରେ, ବିଶ୍ୱାସ କରେ। ଆଜି ଚିକିତ୍ସକମାନଙ୍କର ଆମ ଜୀବନ ଉପରେ ଯୋଗଦାନକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତଥା ମହାନ ଚିକିତ୍ସକ, ସ୍ୱତନ୍ତ୍ରତା ସଂଗ୍ରାମୀ, ରାଜନେତା, ଭାରତ ରତ୍ନ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କର ଜନ୍ମଦିବସର ସ୍ମୃତିଚାରଣ କରି ସମ୍ପୂର୍ଣ୍ଣ ଦେଶରେ ପାଳନ କରାଯାଉଛି ନ୍ୟାସନାଲ ଡକ୍ଟର୍ସ ଡେ, ଅର୍ଥାତ୍ ରାଷ୍ଟ୍ରୀୟ ଚିକିତ୍ସକ ଦିବସ। ଶ୍ରୋତାବନ୍ଧୁ, ଚିକିତ୍ସକଙ୍କର ପେଶା କେବଳ ଗୋଟିଏ ବ୍ୟବସାୟ ନୁହେଁ, ବରଂ ମାନବତାର ସବୁଠାରୁ ବଡ଼ ସେବା ଅଟେ। ତେବେ କାର୍ଯ୍ୟକ୍ରମରେ ବର୍ତ୍ତମାନ ପ୍ରଚାର କରୁଛୁ

ଆଜି କଳା ଜଗତର ପ୍ରସିଦ୍ଧ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ଜନ୍ମତିଥି। ପଣ୍ଡିତ ହରିପ୍ରସାଦ ଚୌରାସିଆ ବଂଶୀବାଦନକୁ ବିଶ୍ୱସ୍ତରରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। ପଣ୍ଡିତ ଶିବ କୁମାର ଶର୍ମାଙ୍କ ସହିତ ତାଙ୍କର ସାଙ୍ଗୀତିକ ଯୋଡ଼ି ଅନେକ ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧି ଆଣିପାରିଛି। ସିଲସିଲା, ଚାନ୍ଦିନୀ, ଲମ୍ହେ, ଡର ପରି ପ୍ରସିଦ୍ଧ ଚଳଚ୍ଚିତ୍ର ଆଜି ମଧ୍ୟ ଶ୍ରୋତାମାନଙ୍କ ମନରେ ସ୍ଥାନ ନେଇଛି। ତେବେ ଚାଲନ୍ତୁ କାର୍ଯ୍ୟକ୍ରମରେ ଚାନ୍ଦିନୀ ଚଳଚ୍ଚିତ୍ରର ଗୀତଟିକୁ ଶୁଣିବା। ସଙ୍ଗୀତ ନିର୍ଦ୍ଦେଶନ ଦେଇଛନ୍ତି ଶିବ କୁମାର ଶର୍ମା ଏବଂ ହରିପ୍ରସାଦ ଚୌରାସିଆ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଗୀତିକାର ଆନନ୍ଦ ବକ୍ସି।

ଟ୍ୟୁନ୍ କରୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମକୁ ପ୍ରଚାର କରୁଛୁ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଏଇ କିଛି ସମୟ ମଧ୍ୟରେ

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟଡିଓରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ

0: ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଞ୍ଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
1: ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍ମରଣ କରି ପ୍ରତିବର୍ଷ ଜୁଲାଇ ପହିଲାରେ ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ୍ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ COVID-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ ପହିଲାରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ମସିହାରେ ଏହି ଯୋଜନା ଅଧୀନରେ 2,70,00,000 ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ ପହିଲାରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5 ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସମର୍ପଣ, ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ

0: ଏଠୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦ।

0: ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ।
1: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଇକୋସିଷ୍ଟମର ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ସଫଳତା ହାସଲ କରିପାରିଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ସୁବିଧା ମିଳୁଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ ଦଶ ବର୍ଷରୁ ଅଧିକ ସମୟ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିଛି। ଗତ 2016-17 ଏହି ଯୋଜନା ଅଧୀନରେ 2,70,00,000 ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୂହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1କୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡ଼ିଲେ ଡାକ୍ତରଙ୍କୁ ବାଡ଼େଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର୍ସ ଡେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ଡାକ୍ତର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ସମ୍ମିଳନୀ କକ୍ଷ ଏବଂ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ

ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଦୈତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡରେ ଗୁପ୍ତ ଚିକିତ୍ସା ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପାଣି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ଅଣସର ଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଙ୍କୁ ପୂଜା କରାଯାଉଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ବାରିପଦାରେ ସର୍ବାଧିକ 135 mm ଏବଂ ପାରାଦ୍ୱୀପରେ 99.7 mm ବର୍ଷା ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍ମରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦଇତା ସେବକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଶ୍ରୋତା ବନ୍ଧୁ, ଆପଣମାନେ ଯେତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ପରମ ଘରେ ଘରେ ପହଞ୍ଚିଯାଏ।
1: ସତରେ ଭାଗ୍ୟଶ୍ରୀ, ସେ କ୍ରିକେଟର କମେଣ୍ଟ୍ରି ହେଉ ବା ଫୁଟବଲର, ଏଇ ସବୁ ଖେଳକୁ ଆମମାନଙ୍କ ପାଖରେ ଆହୁରି ନିଜର କରିଦେଇଛନ୍ତି ଏଇ କ୍ରୀଡ଼ା ସାମ୍ବାଦିକମାନେ। ଆଉ ତାଙ୍କର ଏହି ଅମୂଲ୍ୟ ଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ 2 ଜୁଲାଇରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଏ। ଆଉ ଏହି ଦିନ ଆମକୁ ସ୍ମରଣ କରାଏ ଯେ ଖେଳର ଇତିହାସ କେବଳ ଖେଳାଳିମାନେ ନୁହେଁ, ବରଂ ତାହାକୁ ଲେଖି ରଖୁଥିବା ସାମ୍ବାଦିକମାନେ ମଧ୍ୟ ଆମ ପାଇଁ ଅତ୍ୟନ୍ତ ଜରୁରୀ।
0: ହଁ ଯୁବବନ୍ଧୁ, ଆଜିର ଯୁଗରେ କ୍ରୀଡ଼ା କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଏହା ଏକ ବଡ଼ ଶିଳ୍ପ ଓ ଜାତୀୟ ଗୌରବର ପ୍ରତୀକ ମଧ୍ୟ। ଅଲିମ୍ପିକ, ବିଶ୍ୱକପ୍, ଏସିଆନ୍ ଗେମ୍ସ, କ୍ରିକେଟ, ହକି, ବ୍ୟାଡମିଣ୍ଟନ, ଚେସ୍ ଓ ଅନ୍ୟାନ୍ୟ ଖେଳ ସମ୍ପର୍କିତ ସୂଚନା ଆମେ କ୍ରୀଡ଼ା ସାମ୍ବାଦିକମାନଙ୍କ ମାଧ୍ୟମରେ ଜାଣିପାରୁ। ସେମାନଙ୍କ ବିନା କ୍ରୀଡ଼ା ଜଗତର ଅନେକ ଘଟଣା ଅଜଣା ରହିଯାଇଥାନ୍ତା।
1: ଆଉ ସେଥିପାଇଁ ତ କୁହାଯାଏ ଖେଳାଳିମାନେ ମୈଦାନରେ ଇତିହାସ ରଚନ୍ତି, ହେଲେ ଆମ କ୍ରୀଡ଼ା ସାମ୍ବାଦିକ ସେହି ଇତିହାସକୁ ବିଶ୍ୱ ପାଖରେ ପହଞ୍ଚନ୍ତି।
0: ହଁ ଯୁବବନ୍ଧୁ, ଠିକ୍ କହିଛନ୍ତି ବିଷ୍ଣୁପ୍ରିୟା। ତେବେ ଚାଲନ୍ତୁ ନା ସେଇ ଖୁସିରେ ଶୁଣିନେବା ଚକ୍ ଦେ ଇଣ୍ଡିଆ ଗୀତଟି।

0: ଅବଦାନ ଯେତେ କହିଲେ ମଧ୍ୟ କମ୍ ହେବ।
1: ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ଡିଜିଟାଲ ଯୁଗ। ଏହି ଡିଜିଟାଲ ଯୁଗରେ ଲାଇଭ ସ୍କୋର, ଭିଡିଓ ବିଶ୍ଳେଷଣ, ପଡକାଷ୍ଟ, ବ୍ଲଗ ଓ ସୋସିଆଲ ମିଡିଆ ମାଧ୍ୟମରେ କ୍ରୀଡ଼ା ସାମ୍ବାଦିକତା ନୂଆ ରୂପ ନେଇଛି। ତଥାପି ଦ୍ରୁତ ଖବର ଦେବା ସହିତ ସତ୍ୟତା ଓ ନିରପେକ୍ଷତା ବଜାୟ ରଖିବା ଏହି ପେସାର ସବୁଠାରୁ ବଡ ଦାୟିତ୍ୱ। ଆଚ୍ଛା ବିଷ୍ଣୁପ୍ରିୟା, ତମେ ଆଉ ମୁଁ ତ କ୍ରୀଡ଼ା ସମ୍ବନ୍ଧରେ ଏତେ କଥା ହେଲେଣି, କେମିତି ହୁଅନ୍ତା ଏ ସମ୍ବନ୍ଧରେ ଯଦି ଆମେ ଆମ ଶ୍ରୋତା ବନ୍ଧୁଙ୍କ ସହିତ କଥା ହୁଅନ୍ତେ?
0: ଏଇଟା ତ ବହୁତ ଭଲ ହୁଅନ୍ତା।
1: ନମସ୍କାର, ସ୍ୱାଗତ କରୁଛୁ ଯୁବବାଣୀ ପରିସରକୁ। ଆପଣଙ୍କ ପରିଚୟଟି?
2: ମୋ ନାଁ ରଞ୍ଜନ ରେଡ୍ଡି, ମୁଁ ପୁରୀ ଜିଲ୍ଲା ସ୍କୁଲର ଖେଳ ଶିକ୍ଷକ ଏବଂ ଜିମ୍ନାଷ୍ଟିକ୍ସ କୋଚ। ମୋର ଶିକ୍ଷାଗତ ଯୋଗ୍ୟତା ହେଲା ଏମ୍ଏ, ବିପିଏଲ୍, ଏନ୍ଆଇଏସ୍ ଏବଂ ମୁଁ ନ୍ୟାସନାଲ୍ ଜଜ୍ ଅଟେ।
1: ସାର୍, ଏଇ ସ୍ପୋର୍ଟସ୍ ସହିତ ଆପଣ କେବେଠାରୁ ଜଡ଼ିତ ହେଲେଣି?
2: ଦେଖନ୍ତୁ, ମୁଁ ଦୀର୍ଘ 20 ବର୍ଷ ହେଲାଣି ମୁଁ ସ୍ପୋର୍ଟସ୍ ସହିତ ଜଡିତ ଅଛି। ଛୋଟରୁ ସ୍ପୋର୍ଟସ୍ ହଷ୍ଟେଲରେ ଖେଳାଳି ଭାବରେ ଥିଲି। ଚାକିରି ମିଳିବା ପରେ ମୁଁ ବର୍ତ୍ତମାନ ପିଲାମାନଙ୍କୁ ଖେଳ ଶିକ୍ଷା ଦେଇଯାଉଛି ଦୀର୍ଘ 2.5 ବର୍ଷ ହେଲାଣି ଜିଲ୍ଲା ସ୍କୁଲ।
1: ବର୍ତ୍ତମାନ ଆପଣଙ୍କ ଏକାଡେମୀରେ କେତେ ଜଣ ଖେଳାଳି ଅଛନ୍ତି?
2: ଏବେ ଆମର ଏକାଡେମୀରେ ଫିଲ୍ଡ କାମ ଚାଲୁ ରହିଥିବାରୁ ଜିଲ୍ଲା ସ୍କୁଲ ସ୍ପୋର୍ଟସ୍ ଜୋନ୍ରେ ପାଖାପାଖି 200 ପିଲା ଖେଳୁଛନ୍ତି, କିନ୍ତୁ ଆମେ ଆଗକୁ 400 ପିଲାଙ୍କର ଲକ୍ଷ୍ୟ ରଖିଛୁ ଖେଳିବା ପାଇଁ।
1: ଆପଣଙ୍କ ଏକାଡେମୀରେ କେତେ ପ୍ରକାର ଖେଳ ଶିଖାଯାଉଛି?
2: ବର୍ତ୍ତମାନ ସୁଦ୍ଧା 14 ପ୍ରକାର ଖେଳ ଶିଖାଯାଉଛି, ଯେପରିକି ଜିମ୍ନାଷ୍ଟିକ୍ସ, ଜୁଡୋ, ମାଲଖମ୍, ଫୁଟବଲ, ହ୍ୟାଣ୍ଡବଲ୍, ହକି, କବାଡି, ଖୋଖୋ, ଭଲିବଲ, ଥ୍ରୋ ବଲ୍, ଶିବଡାକର, ଆଥଲେଟିକ୍ସ, ଟେବୁଲ ଟେନିସ୍ ଆଉ ଜୁଡୋ। କିନ୍ତୁ ଆମେ ଆଗକୁ ଆହୁରି 6 ପ୍ରକାର ଖେଳ ମଧ୍ୟ ଆଡ୍ କରିବାକୁ ଚାହୁଁଛୁ, ଯେପରିକି କ୍ରିକେଟ, ବେସବଲ୍, ଚେସ୍, ୱେଟ୍ ଲିଫ୍ଟିଂ, ବ୍ୟାଡମିଣ୍ଟନ ଆଉ ରେସ୍ଲିଂ।
1: ବହୁତ ବଢିଆ ସାର୍, ବହୁତ ଭଲ କଥା। ସାର୍, ଯଦି ଆମେ କହିବା କି ଆପଣଙ୍କ ଏକାଡେମୀରେ କେଉଁ କେଉଁ ସମୟରେ ଖେଳ ଶିଖାଯାଉଛି ବା କେଉଁ କେଉଁ ସମୟରେ ପ୍ରତ୍ୟେକ ଖେଳାଳି ନିଜର ଅଭ୍ୟାସ ଜାରି ରଖିବା ଆବଶ୍ୟକ?
2: ସମୟ ଦେଖିବାକୁ ଗଲେ ଆମେ ସକାଳ 6:00-8:00 ଆଉ ସନ୍ଧ୍ୟାରୁ 4:00-6:00 ମଧ୍ୟରେ ଆମେ ପିଲାଙ୍କୁ ଖେଳ ଶିକ୍ଷା ଦେଇଥାଉ। ଯଦି କୋଉ ସମୟରେ ପିଲାଙ୍କର କମ୍ପିଟିସନ ଥାଏ ତ ସେଇ ସମୟରେ ଆମେ ଏକ୍ସଟ୍ରା ପିଲାଙ୍କୁ 2 ଘଣ୍ଟେ ଅଧିକ ସମୟ ଦେଇଥାଉ।
1: ତେବେ ସାର୍, କେଉଁ କେଉଁ ସ୍ତରରେ ଆପଣଙ୍କ ଖେଳାଳିମାନେ ନିଜର ଦକ୷ତା ପ୍ରଦର୍ଶନ କରିଛନ୍ତି?
2: ଦେଖନ୍ତୁ, ଆମର COVID-19 ଲକଡାଉନ ପରେ ସ୍ପୋର୍ଟ ଜୋନ୍ଟା ସମସ୍ତ ଖେଳ ଆରମ୍ଭ କରାଯାଇଥିଲା। ମାତ୍ର 3 ବର୍ଷ ମଧ୍ୟରେ ପିଲାମାନେ ଆମର ଜିଲ୍ଲା ଜାତୀୟ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି, ଯେପରିକି ଜିମ୍ନାଷ୍ଟିକ୍ସରେ ଧନଲକ୍ଷ୍ମୀ ରାଓ କଲିକତାରେ ଅନୁଷ୍ଠିତ ହୋଇଥିବା ସବ୍ଜୁନିୟର ନ୍ୟାସନାଲରେ କାଶ୍ୟ ପଦକ ଲାଭ କରିଥିଲେ, ଏବଂ ଏହା ବ୍ୟତୀତ ପ୍ରୀତି ରେଡ୍ଡି ଅକ୍ସରା ବିଭାଗରେ ମଧ୍ୟ ଖେଲୋ ଇଣ୍ଡିଆ ଏବଂ ନ୍ୟାସନାଲ ଗେମ୍ସ ଭଳିଆ ବଡ଼ ବଡ଼ ଗେମ୍ରେ ଅଂଶଗ୍ରହଣ କରିଥିଲେ।
1: ପୂର୍ବ ଅପେକ୍ଷା ଏକାଡେମୀରେ ଏବେ କେତେ ସବୁ ଉନ୍ନତି ଆସିଛି ବୋଲି ଆପଣ ଭାବୁଛନ୍ତି?
2: ଦେଖନ୍ତୁ, ପୂର୍ବ ଅପେକ୍ଷା ଏବେ ଏକାଡେମୀ ତ ବହୁ ପ୍ରକାର ଉନ୍ନତି ଆସିଛି। ଆମର ସ୍ପୋର୍ଟସ୍ ଜୋନ୍ ଆରମ୍ଭ ଯେବେଠାରୁ ହେଇଛି ସେବେଠାରୁ ପ୍ରତ୍ୟେକ ଖେଳର ସାମଗ୍ରୀ ଗୁଡାକ ଯୋଗାଇ ଦିଆଯାଉଛି। ଇନ୍ଡୋର ଗେମ୍ ପାଇଁ ନୂଆ ନୂଆ ରୁମ୍ ତିଆରି ହେଇଛି, ଆଉଟଡୋର ଗେମ୍ ପାଇଁ ଫିଲ୍ଡ କାମ ମଧ୍ୟ ବର୍ତ୍ତମାନ ସୁଦ୍ଧା ସରିଯାଇଛି।
1: ବହୁତ ଭଲ କଥା ସାର୍, କିନ୍ତୁ ସାର୍, ଯୁବପିଢି କେଉଁ କେଉଁ ଖେଳ ପ୍ରତି ବେଶୀ ଆଗ୍ରହ ଦେଖାଉଛନ୍ତି ବୋଲି ଆପଣ ଭାବୁଛନ୍ତି?
2: ଦେଖିବାକୁ ଗଲେ ବର୍ତ୍ତମାନ ଯୋଉ ଆମର ଜିଲ୍ଲା ସ୍କୁଲ ସ୍ପୋର୍ଟସ୍ ଜୋନ୍ରେ ସମସ୍ତ ଖେଳ ପ୍ରତି ପିଲାଙ୍କ ରୁଚି ରହିଛି। ଆମେ ବୟସ ଅନୁସାରେ ପିଲାଙ୍କୁ ଭାଗ ନେବାର ସୁଯୋଗ ଦଉଛୁ। ଯଦି ପିଲାଙ୍କ ବୟସ 10 ବର୍ଷରୁ କମ୍ ହୋଇଥିବ ତେବେ ସେ ଜିମ୍ନାଷ୍ଟିକ୍ସ, ମାଲକମ୍ ଏବଂ ଟେବୁଲ ଟେନିସ୍ ଭଳିଆ ଖେଳରେ ଭାଗ ନେଇପାରିବ, ଏବଂ ଯଦି 10 ବର୍ଷରୁ ଉର୍ଦ୍ଧ ହୋଇଥିବ ତେବେ ଅନ୍ୟାନ୍ୟ ଖେଳରେ ଭାଗ ନେବା ପାଇଁ ପିଲାଙ୍କୁ ସୁଯୋଗ ଦିଆଯାଏ।
1: ହେଡ୍ କୋଚ୍ ଭାବେ କେଉଁ କେଉଁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଆପଣ?
2: ଦେଖନ୍ତୁ, ଆମ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ୍ ଜୋନ୍ ଯେବେଠୁ ଆରମ୍ଭ ହେଇଛି ଦେଖିବାକୁ ଗଲେ ବିଶେଷ କିଛି ଅସୁବିଧା ସମ୍ମୁଖୀନ ହେବାକୁ ପଡିନାହିଁ। ବିଶେଷ କରି ଆମ ବିଦ୍ୟାଳୟ ଖେଳ ପ୍ରତି ଏତେ ସୁବିଧା, ଏହା ସମଗ୍ର ଓଡ଼ିଶାରେ ଏହା ପ୍ରଥମ ଏତେ ପ୍ରକାର ସୁବିଧା ସୁଯୋଗ ଦିଆଯିବାର ବିଦ୍ୟାଳୟ ଅଟେ ଆମ ପୁରୀ ଜିଲ୍ଲା ସ୍କୁଲ। ଯେବେଠାରୁ ବଲୱନ୍ତ ସିଂ ସାର୍ ଆଡପ୍ଟ କରିଛନ୍ତି ସେବେଠେ ସ୍ପୋର୍ଟସ୍ ପାଇଁ ସବୁ ପ୍ରକାର ସୁବିଧା ଦିଆଯାଇଛି। କିନ୍ତୁ ଟିକେ ବହୁତ ଅସୁବିଧାର ଯୋଉଟା ଆମେ ସମ୍ମୁଖୀନ ହଉଛୁ ତାହା ହେଲା କୋଚେସ୍ ମାନେ, ଯୋଉମାନେ କୋଚେସ୍ ମାନେ ଅଛନ୍ତି ସେମାନେ କ୍ୱାଲିଫାଇଡ୍ କୋଚ୍ ଥାଇକି ମଧ୍ୟ ତାଙ୍କ ପାଇଁ କିଛି କରାଯାଇ ପାରୁନାହିଁ। ସେମାନେ ବିନା ସ୍ୱାର୍ଥରେ ଦିନ ରାତି 2 ବେଳା ପିଲାଙ୍କୁ ଖେଳ ଶିକ୍ଷା ଦେଇ ଆସୁଛନ୍ତି, ତ ତାଙ୍କ ପ୍ରତି ଯଦି କିଛି ସୁବିଧା ସୁଯୋଗ ଦେଇଯାଏ ଦେନ୍ ଆମେ ସରକାର ନିକଟରେ ବହୁତ ଚିର ଋଣୀ ହେଇ ରହିବୁ।
1: ଯୁବ ସମାଜ ତ ଆମେ ଦେଖୁଛେ ସ୍ପୋର୍ଟସରେ ନିଜର ଭବିଷ୍ୟତ ଗଢିବାକୁ ଚାହୁଁଛନ୍ତି, ତେବେ କଣ କରିବା ଦ୍ୱାରା ସେମାନେ ଏହି ସ୍ପୋର୍ଟସ କ୍ଷେତ୍ରରେ ବା ଖେଳ କ୍ଷେତ୍ରରେ ନିଜର ଭବିଷ୍ୟତ ଗଢିପାରିବେ?
2: ଦେଖନ୍ତୁ, ବର୍ତ୍ତମାନ ସରକାର ଖେଳାଳି ପ୍ରତି ଯେଉଁ ସବୁ ପଦକ୍ଷେପ ନେଇ ଆସୁଛନ୍ତି ତାହା ବହୁ ମାତ୍ରାରେ ପ୍ରଶଂସାର ଯୋଗ୍ୟ। ଖେଳାଳିମାନଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରିଆସୁଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ଜଣେ ଖେଳାଳି ସ୍ପୋର୍ଟସ୍ ନିଜର ଭବିଷ୍ୟତ ପାରିବ ଯଦି ସେ ଯେକୌଣସି ସ୍ପୋର୍ଟସ୍ ଭଲ ଖେଳିପାରେ।
1: ଯେମିତି ଆପଣ କହିଲେ କି ସ୍ପୋର୍ଟସ୍ ସହିତ ଆପଣ ଅନେକ ବର୍ଷ ହେଲାଣି ଜଡିତ ଅଛନ୍ତି, ତ ସେମିତି କିଛି ଆପଣଙ୍କର ସ୍ମୃତି ଅଛି କି ଯାହାକୁ ମନେ ପକେଇଲେ ଆପଣଙ୍କୁ ଆଜି ମଧ୍ୟ ଖୁସି ଲାଗେ?
2: ଆଜ୍ଞା, ବହୁତ କିଛି ଅଭୁଲ ସ୍ମୃତି ଅଛି, ଯେପରିକି ଆମେ ଏଇ ଅଳ୍ପ ସମୟ ଭିତରେ ଯୋଉ ପିଲାର ଆଚିଭମେଣ୍ଟ ନେଇଛନ୍ତି, ଯେମିତି ନ୍ୟାସନାଲ ଲେବୁଲରେ ମେଡାଲ ନବା, ଏଇଟା ମାତ୍ର 2-3 ବର୍ଷ ଭିତରେ, ଏହା ସ୍କୁଲ ସ୍ତରରେ ବିଦ୍ୟାଳୟ ସ୍ତରରେ ଏତେ ପ୍ରକାର ସ୍କୋପ ଦେଇକି ଯୋଉ ରେଜଲ୍ଟ କଲେ ତାପରେ ଯୋଉ ସମ୍ମାନଟା ମିଳିଲା ତାହା ମୁଁ ଜୀବନ ସାରା ମୁଁ ଭୁଲି ପାରିବି ନାହିଁ, ଏହା ମୋ ସବୁଦିନ ପାଇଁ ଅଭିନନ୍ଦନ ଦେଇ ରହିବ।
1: ସାର୍, ତେବେ କ୍ରୀଡା ଆମ ସ୍ୱାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଉଛି?
2: ଦେଖନ୍ତୁ, କ୍ରୀଡାର ମାନେ ନୁହେଁ ଯେ ଏହା କେବଳ ପ୍ରତିଯୋଗିତା, ଏହା ମାନେ ଶରୀର ପାଇଁ ବହୁତ ଲାଭଦାୟକ, ଯେପରିକି ଗୋଟେ ପିଲା

0: ଯଦି ପ୍ରତ୍ୟେକ ଦିନ କ୍ରୀଡ଼ାରେ ଜଡିତ ହୁଏ ତ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ରୁହେ ଆଉ ଶାରୀର ଯିଏ ସୁସ୍ଥ ରହିବ ସେ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବ। ଯଦି କୌଣସି ପିଲାର ଶାରୀର ଅସୁସ୍ଥ ହୋଇଯାଏ ସେ ମାନସିକ ସ୍ତରରେ କେବେ ସୁସ୍ଥ ହୋଇପାରେ ନାହିଁ କିମ୍ବା ପାଠ ପଢାରେ ମଧ୍ୟ ତା ଆଗ୍ରହ ଆସେ ନାହିଁ। ସେଇଥିପାଇଁ ପାଠ ପଢା ସହିତ ଯଦି କ୍ରୀଡ଼ା ସହିତ ପିଲା ଜଡିତ ହୁଅନ୍ତି ଦେନ୍ ସେମାନେ ପାଠରେ ବି ଉନ୍ନତି କରିବେ, ତା ସହିତ ନିଜ ଶରୀର ବି ମଧ୍ୟ ଉନ୍ନତି ହେବ।
1: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ଏତେ ସୁନ୍ଦର ବାର୍ତ୍ତା ଦେଲେ। ବର୍ତ୍ତମାନ ମୁଁ ଆପଣଙ୍କୁ ପଚାରିବାକୁ ଚାହିଁବି କି ଶେଷରେ ଆମ ଯୁବ ସମାଜ ପାଇଁ ଆପଣ କଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
0: ମୁଁ ଯୁବ ସମାଜକୁ ଗୋଟିଏ ବାର୍ତ୍ତା ଦେବା ପାଇଁ ଚାହିଁବି, ସମସ୍ତେ ଖେଳ ପ୍ରତି ରୁଚି ଦେଖାନ୍ତୁ। ଆପଣ ପ୍ରତିଯୋଗିତାରେ ଭାଗ ନିଅନ୍ତୁ ବା ନ ନିଅନ୍ତୁ, କିନ୍ତୁ ଆପଣ ଖେଳରେ ଭାଗ ନେଇକି ନିଜ ଶରୀରକୁ ସୁସ୍ଥ ରଖନ୍ତୁ ଏବଂ ଆମ ସୁସ୍ଥ ସମାଜ ଗଠନ କରନ୍ତୁ।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ।
2: ନମସ୍କାର ସାର୍, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ପରିଚୟଟା ଦେବେ?
3: ମୋ ନାଁ ପ୍ରଦୀପ କୁମାର ସାହୁ, ମୁଁ ଜିମ୍ନାଷ୍ଟିକ କୋଚ ଭାବରେ ଅବସ୍ଥା ବିଷୟ ସ୍ପୋର୍ଟସ ଆଣ୍ଡ ଇନ୍ଫର୍ମେସନ ଡିପାର୍ଟମେଣ୍ଟ ଭୁବନେଶ୍ୱର।
2: ସାର୍, ତ କେତେ ବର୍ଷ ହବ ଆପଣ ଏଇ ସ୍ପୋର୍ଟସ ସହିତ ଜଡିତ ଅଛନ୍ତି?
3: 1999 ଜଏନ୍ କରିଛି।
2: ତ ଆପଣଙ୍କ ଏକାଡେମୀରେ କେତେ ଜଣ ଖେଳାଳି ଏବେ ଅଛନ୍ତି?
3: ପୁରୀରେ ସ୍ପୋର୍ଟସ ହଷ୍ଟେଲ ଅଛି, ତାର ବର୍ତ୍ତମାନ 60ଟା ସିଟ୍ ଅଛି। ସେ ବର୍ତ୍ତମାନ ଏବେ ସବୁ ଟ୍ୟାଲେଣ୍ଟ ସ୍କାଉଟିଂ ହବ, ତା ଦ୍ୱାରା ପିଲାମାନେ ସବୁ ଜଏନ୍ କରିବେ। ଭୁବନେଶ୍ୱର ବି 100ଟା ସିଟ୍ ଅଛି, 20ଟା ବଏଜ୍ ଆଉ 80ଟା ଗାର୍ଲସ। ଏବେ ଏଇ ମାସ ଭିତରେ ଟ୍ୟାଲେଣ୍ଟ ସ୍କାଉଟିଂ ସିଷ୍ଟମରେ ପିଲାମାନେ କିଛି ଭର୍ତ୍ତି ହେବେ ଫ୍ୟୁଚର ଟ୍ରେନିଂ କରିବା ପାଇଁ।
2: ତ ଆପଣଙ୍କ ଏକାଡେମୀରେ ଯେଉଁ ସବୁ ଖେଳାଳି ମାନେ ଅଛନ୍ତି, ତ ଏ ପର୍ଯ୍ୟନ୍ତ ସେମାନେ କେଉଁ କେଉଁ ଜାଗାରେ ସବୁ ଦକ୍ଷତା ପ୍ରଦର୍ଶନ କଲେଣି?
3: ଆମର 2000 ପୁରୀରେ ହେଇଛି, ପୁରୀରେ ସ୍ପୋର୍ଟସ ହଷ୍ଟେଲ ପୁରୀରେ ଅବସ୍ଥାପିତ 2000। ସେଥିରୁ ବର୍ତ୍ତମାନ ଆମେ ପ୍ରାୟ 4-5 ଖଣ୍ଡେ ଇଣ୍ଟରନ୍ୟାସନାଲ ଲେଭେଲର ଜିମ୍ନାଷ୍ଟ ପାଇସାରିଲାଣୁ। ସେମାନେ ଡିଫରେଣ୍ଟ ନ୍ୟାସନାଲ ଲେଭେଲ କମ୍ପିଟିସନ ମାନଙ୍କରେ ବହୁତ ସୁନାମ ଅର୍ଜନ କରିଛନ୍ତି ପଦକ ଜିତିକରି।
2: ଆଜିକାଲି ତ ସମସ୍ତଙ୍କ ପାଖରେ ଅନେକ କ୍ୟାରିୟର ଅପସନ ଅଛି, ହେଲେ ଜଣେ ସ୍ପୋର୍ଟସରେ ନିଜର ଭବିଷ୍ୟତ କେମିତି ଗଢିପାରିବ?
3: ସ୍ପୋର୍ଟସ ତ ଦେଖନ୍ତୁ ଏଟା ପ୍ରାକ୍ଟିକାଲ ଫେନୋମେନ, ରେଗୁଲାର ପିଲାଟି ବେଳୁ ତାର ଅଭ୍ୟାସ କରିବାକୁ ପଡିବ। ଆମ ଜିମ୍ନାଷ୍ଟିକ ସାଇନ୍ସ ଆମେ ପର୍ଟିକୁଲାରଲି 7-8-9 ଭିତରେ ମାକ୍ସିମମ ପିଲାଙ୍କୁ ନଉଛୁ, ତାର ଯେତେବେଳେ ବୟସ ହେଇଥିବ 7-8 କିମ୍ବା 9 ପୁଅ ଓ ଝିଅ ଏମାନଙ୍କୁ ନେଇକି ଆମେ ଷ୍ଟାର୍ଟ କରିବୁ, ଫ୍ୟୁଚର ଗଢିବୁ ଏଇ ଏଜ୍ରୁ। ହେଲେ ଆମର ଗେମ୍କୁ ଯୋଉ ପିଲାମାନେ ଆସୁଛନ୍ତି, ଆମର ଏଜ୍ କାଟେଗୋରି ହେଲା ସେୟା, ତାକୁ ନେଇକି ଆମେ ଷ୍ଟାର୍ଟ କରୁ, ଫ୍ୟୁଚର ସେମାନେ ଭଲ ଜିମ୍ନାଷ୍ଟିକ ହେଇ ବାହାରିଛନ୍ତି।
2: ସାର୍, ଯେମିତି ଆପଣ ଦେଖୁଥିବେ ଏମିତି ଅନେକ କିଛି ଯୁବପିଢ଼ି ଅଛନ୍ତି ଯେଉଁମାନଙ୍କର ଖେଳ ପ୍ରତି ଆଗ୍ରହ ଅଛି, କିନ୍ତୁ କିଛି କାରଣ ବଶତଃ ସେମାନେ ଏଥିରୁ ବାଦ ପଡିଯାଉଛନ୍ତି, ତ ସେମାନେ ଏଇ ଖେଳ ଜଗତକୁ କେମିତି ଆସିପାରିବେ? ସେମାନଙ୍କ ପାଇଁ କଣ କଣ ସବୁ ସୁବିଧା ରହିଛି?
3: ଯେଉଁମାନଙ୍କର ଇଣ୍ଟରେଷ୍ଟ ଅଛି ସେମାନେ ଦେଖିବେ ତାଙ୍କ ପରିବେଶ ଭିତରେ, ଯେଉଁମାନେ ଯୋଉଠି ରହୁଛନ୍ତି ସେ ପରିବେଶ ଭିତରେ ଏଇ ସବୁ ଜିମ୍ନାଷ୍ଟିକ୍ସ କି କୌଣସି ସ୍ପୋର୍ଟସର ଇନଫ୍ରାଷ୍ଟ୍ରକ୍ଚର ଅଛି କି ନାହିଁ, ସେ ଖେଳିଲା ଭଳିଆ ପରିବେଶ ସୃଷ୍ଟି ଅଛି କି ନାହିଁ। ଯଦି ସେ ପରିବେଶ ନଥିବ କି ଇନଫ୍ରାଷ୍ଟ୍ରକ୍ଚର ନଥିବ, ସେ ପିଲାଟା ଖେଳିବ କେମିତି? ସେ ଯେ ଧର ଚାହିଁବ, ଯଦି ଚାହୁଁଛି ମୁଁ ଫୁଟବଲ ଖେଳିବି, ସେ ଯଦି ତାର ଫୁଟବଲ ଫିଲ୍ଡ ନଥିବ, ଫୁଟବଲ ବଲ୍ ଗୋଟେ ନଥିବ, ସେ କଣ କରିବ? ସେ ଖାଲି ଫୁଟବଲ ଦେଖି ଦେଖି ରହିଯିବ, ଶୁଣିକି ରହିଯିବ, ଆଉ ଆଗକୁ ବଢିବନି, ତାର ଆସ୍ତେ ଆସ୍ତେ ଇଣ୍ଟରେଷ୍ଟ କମିଯିବ। ଯଦି ସେମିତି ବିଗିନିଂରୁ ଗ୍ରାସ ରୁଟ ଲେଭେଲରୁ ପିଲା ଦିନରୁ ତାକୁ ସବୁ ଯୋଗିଆ ହେଇଯିବ, ଫିଲ୍ଡ ଆଭେଲେବୁଲ ହବ କି ବଲ୍ ଆଭେଲେବୁଲ ହବ, କୋଚ ପର୍ଟିକୁଲାର କ୍ୱାଲିଫାଇଡ୍ କୋଚ ଅଣ୍ଡର ସେ ଟ୍ରେନିଂ ଷ୍ଟାର୍ଟ କରିବ, ନିଶ୍ଚୟ ଭାବରେ ଆଗକୁ ଗୋଟେ ଭଲ ସ୍ପୋର୍ଟସମ୍ୟାନ ହେଇପାରିବ, ଭଲ ଫୁଟବଲ ହେଇପାରିବ, ଫଟୋ ଭଲ ବାସ୍କେଟବଲ ପିଲା ହେଇପାରିବ, କି ଭଲ ଗୋଟେ ଜିମ୍ନାଷ୍ଟ ହେଇପାରିବ, ଭଲ କୁସ୍ତିବିତ ହେଇପାରିବ, ଭଲ ବକ୍ସର ବି ହେଇପାରିବ। ସିଷ୍ଟମ ହେଲା ସେୟା, ପିଲାଦିନରୁ ସେମାନେ ଯେମିତି ହେଲେ ଆଡପ୍ଟ କରିବେ ଗୋଟେ ପର୍ଟିକୁଲାର ଗେମ୍ ଆଜ୍ ଏ ପ୍ରଫେସନାଲାଇଜ।
2: ଆଚ୍ଛା ସାର୍, ଜଣେ ଖେଳରେ ଯୋଗ ଦେବା ପାଇଁ ବା କ୍ରୀଡ଼ାରେ ଯୋଗ ଦେବା ପାଇଁ ଶାରୀରିକ ସ୍ତରରେ ନିଜକୁ କେମିତି ପ୍ରସ୍ତୁତ କରିବ?
3: ଆମେ ତାଙ୍କର 7-8-9 ଯେତେବେଳେ ପିଲାଟା ପୁରା ଏକଦମ ୟଙ୍ଗ ନୋଭିସ୍ ପିଲା, ତାକୁ ଆମେ ଷ୍ଟାର୍ଟ କରିବୁ, ବିଗିନ୍ କରିବୁ, ସେଇଠୁ ଆମେ ଷ୍ଟାର୍ଟ କରିବୁ ଡିଫରେଣ୍ଟ ଫିଜିକାଲ ଆକ୍ଟିଭିଟିରେ। ତାର ଫିଜିକାଲ ଆକ୍ଟିଭିଟି କରିଗଲା ପରେ ତାର ଫିଜିକାଲ ମୋଟର ଏବିଲିଟି କିଛି କିଛି ଅଛି, ଷ୍ଟ୍ରେନ୍ଥ ଅଛି, ସ୍ପିଡ୍ ଅଛି, ଏଣ୍ଡୁରାନ୍ସ ଅଛି, ଏଗୁଡ଼ା ସବୁ ଡେଭଲପ୍ କରିବୁ ଫ୍ରମ୍ ଦି ସେଇ ଚାଇଲ୍ଡହୁଡ଼ରୁ। ଚାଇଲ୍ଡହୁଡ଼ରୁ ଡେଭଲପ୍ କଲା ପରେ ସେ ଗୋଟେ ପର୍ଟିକୁଲାର ଏଜ୍ ଭିତରେ ସେ ପୁରା ଓକେ ହେବ, ସେ ପୁରା ଫୁଲି ଫିଟ୍ ହେଇଯିବ।
2: ନିହାତି ବହୁତ ଭଲ କଥା କହିଲେ ସାର୍। ପରିଶେଷରେ ଆପଣ ଆମ ଯୁବ ବନ୍ଧୁମାନଙ୍କୁ କଣ ବାର୍ତ୍ତା ଦେବାକୁ ଚାହିଁବେ?
3: ସେମାନେ ଖେଳ ପ୍ରତି ଆଗ୍ରହ ହୁଅନ୍ତୁ। ଯୁବପିଢ଼ି ମାନଙ୍କୁ ମୋର ଏତିକି ଉପଦେଶ ଦେବି, ସେମାନେ ବର୍ତ୍ତମାନ ଗୋଟେ ସ୍ପୋର୍ଟସ ଏତେ ଟପ୍ ଲେଭେଲ ପୋଜିସନକୁ ସୋସାଇଟି ଆସିଲାଣି। ଆପଣ ଦେଖନ୍ତୁ ଗୋଟେ ପିଲା ଯଦି ଅଲମ୍ପିକ ପାର୍ଟିସିପେଟ କରିଦେଉଛି ସେ ଗୋଟେ ଆଇକନ ହେଇଯାଉଛି କଣ୍ଟ୍ରିର, ସେଇଥିପାଇଁ ତାର ଅଧବସାୟ ହଉ ପିଲାଟି ଦିନ ସେ ତାର ଡେଡିକେସନ ହେଇଛି। ସେଇଭଳି ଭାବରେ ସମସ୍ତେ ଚାହାନ୍ତି, ସମସ୍ତେ ସବୁ ଯୁବପିଢ଼ି ମାନଙ୍କୁ ମୋର ଉପଦେଶ ଅନୁରୋଧ, ସେମାନେ ସ୍ପୋର୍ଟସ ଟା ଗୋଟେ ପ୍ରଫେସନାଲ ୱେରେ ନିଅନ୍ତୁ, ଗୋଟେ ସ୍ପୋର୍ଟସମ୍ୟାନ ହବାକୁ ଚିନ୍ତା କରନ୍ତୁ। ଏମିତି କାଜୁଆଲ ଯାଇକି ଗୋଟେ ଫିଲ୍ଡ ଆସି ବୁଲିବା ଆଉ ଖେଳିବା ଦେଖିବା ପଳେଇ ଆସିବାନି, ପୁରା ପର୍ଟିକୁଲାର ଡେଡିକେଟେଡ ହୁଅନ୍ତୁ।

0: କୋଚ୍ ଅଣ୍ଡର ଟ୍ରେନିଂ କରନ୍ତୁ ଏବଂ ଫ୍ୟୁଚରକୁ ଗୋଟେ ଟପ୍ ସ୍ପୋର୍ଟସ୍ ପର୍ସନ୍ ହେଇକି ବାହାରନ୍ତୁ।
1: ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ମୂଲ୍ୟବାନ ମତାମତ ପାଇଁ। ରହୁଛୁ, ନମସ୍କାର। ନମସ୍କାର, ସ୍ୱାଗତ କରୁଛୁ ଯୁବପାଣି ପରିସରକୁ। ଆପଣଙ୍କ ପରିଚୟଟି?
2: ମୋ ନାଁ ପ୍ରୀତି ରେଡ୍ଡି, ମୋ ଜିଲ୍ଲା ସ୍କୁଲରେ ଜିମ୍ନାଷ୍ଟିକ୍ କରୁଛି।
1: ଆଚ୍ଛା ପ୍ରୀତି, ଏକାଡେମୀରେ କେତେ ବର୍ଷ ହେଲାଣି ଜଡିତ ଅଛ?
2: ମୁଁ ଏକାଡେମୀରେ 7 ଇୟର୍ସ ହେଇଗଲାଣି।
1: ସେଠାରେ କେଉଁ କେଉଁ ପ୍ରକାର ଖେଳର ପ୍ରଶିକ୍ଷଣ ଦିଆଯାଉଛି?
2: ସେଠି ମୁଁ ଜିମ୍ନାଷ୍ଟିକ୍ କରେ।
1: ଆଚ୍ଛା ଏତେ ସାରା ତ ଖେଳ ଅଛି, କିନ୍ତୁ ଜିମ୍ନାଷ୍ଟିକ୍ସ କୁ ହିଁ ତୁମେ କାହିଁକି ଚୁଜ୍ କଲ?
2: ମାନେ ଫିଟନେସ୍ ପାଇଁ ଯାଇଥିଲି ତ ଖେଳୁ ଖେଳୁ ଇମ୍ପ୍ରୁଭ ହେଇଗଲା। ମୁଁ ନ୍ୟାସନାଲ୍ ଗେମ୍ସ ପାର୍ଟିସିପେଟ୍ କରିଛି ଆଉ ଖେଲୋ ଇଣ୍ଡିଆ ରିସେଣ୍ଟ ହେଇଥିଲା ଯୋଉ ସେଥିରେ ପାର୍ଟିସିପେଟ୍ କରିଛି ଏବଂ ସିନିୟର୍ ନ୍ୟାସନାଲ୍ ଖେଳିଛି। ମୁଁ କୋଚ୍ କନା ରଶ୍ମି ରଞ୍ଜନ ରେଡ୍ଡି, ସେ ମତେ 6 ଇୟର୍ ହେଲାଣି ଶିଖଉଛନ୍ତି।
1: ବହୁତ ବହୁତ ଧନ୍ୟବାଦ, ତୁମ ସାଙ୍ଗରେ କଥା ହେଇ ବହୁତ ଭଲ ଲାଗିଲା। ରହୁଛୁ, ନମସ୍କାର।

0: ସମ୍ପଦର ସୁରକ୍ଷା ଓ ବୃଦ୍ଧି ପାଇଁ ଏହା ଏକ ଜାତୀୟ ଅଭିଯାନ ଭାବେ ପରିଗଣିତ ହୋଇଥିଲା। ଆଉ ସେତେବେଳର କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ ଡକ୍ଟର କେ ଏମ୍ ମୁନ୍ସି ଏହି ଅଭିଯାନର ପ୍ରବର୍ତ୍ତକ ଥିଲେ। ଆଉ ତାଙ୍କର ବିଶ୍ୱାସ ଥିଲା ଯେ ଭାରତର ଉନ୍ନତି ପାଇଁ ଏହି ବନ ସମ୍ପଦର ସୁରକ୍ଷା ନିହାତି ଆବଶ୍ୟକ।
1: ଆଉ ସେହି ସମୟରୁ ହିଁ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଲକ୍ଷ ଲକ୍ଷ ଚାରା ରୋପଣ କରାଯାଉଛି। ବନ ମହୋତ୍ସବ ଆଜି କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଏକ ଜନ ଆନ୍ଦୋଳନର ମଧ୍ୟ ରୂପ ନେଇଛି। ଆଉ ଆପଣ ତ ଜାଣନ୍ତି ଆମର ଏହି ଭାରତୀୟ ସଂସ୍କୃତିରେ ବୃକ୍ଷକୁ ଦେବତାଙ୍କ ସହିତ ସମାନ ମାନ୍ୟତା ଦିଆଯାଇଛି। ବଟ ବୃକ୍ଷ, ଅଶ୍ୱତ, ତୁଳସୀ, ନିମ୍ବ ଏବଂ ବେଲ ଆଦି ବୃକ୍ଷକୁ ପୂଜନୀୟ ବୋଲି ବିବେଚନା କରାଯାଏ। ପୁରାଣ ଓ ବେଦରେ ମଧ୍ୟ ବୃକ୍ଷରୋପଣକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଇଛି। ଆମ ପୂର୍ବପୁରୁଷମାନେ ଏହି ବୃକ୍ଷକୁ କେବଳ ଏକ ଉଦ୍ଭିଦ ଭାବରେ ନୁହେଁ ବରଂ ଜୀବନଦାତା ଭାବରେ ମଧ୍ୟ ସମ୍ମାନ ଦେଇଥିଲେ। ଆଉ ଆଜି ଆମର କର୍ତ୍ତବ୍ୟ ହେଉଛି ଯେ ସେହି ପରମ୍ପରାକୁ ଆଗକୁ ନେବା ଏବଂ ପ୍ରକୃତି ସହିତ ସନ୍ତୁଳନ ରକ୍ଷା କରିବା।
0: ହଁ ଶ୍ରୋତା ବନ୍ଧୁ, ଆଉ ସେଥିପାଇଁ ତ ଆଜି ଆମେ ଯେଉଁ ଗଛ ଲଗାଇବା ତାହାର ଫଳ ଆଗାମୀ ପିଢ଼ି ପାଇବେ। ତେଣୁ ଏହି ବନ ମହୋତ୍ସବ ସପ୍ତାହ ଯେ କେବଳ ଗୋଟେ ସାପ୍ତାହିକ କାର୍ଯ୍ୟକ୍ରମ ଭାବରେ ସୀମିତ ରହିଯିବ ତାହା ନୁହେଁ, ବରଂ ଆମେ ସମସ୍ତେ ମିଶି ସବୁଜ ପୃଥିବୀ ଗଢିବାର ସଂକଳ୍ପ ନେବା ଉଚିତ। ପ୍ରକୃତି ଆମକୁ ବହୁତ କିଛି ଦେଇଛି, ଆଉ ଏବେ ତାକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ନିହାତି ଆବଶ୍ୟକ।
1: ତେବେ ଆସନ୍ତୁ ସମସ୍ତେ ମିଶି ଶପଥ ନେବା, ଗୋଟିଏ ଲୋକ ଗୋଟିଏ ଗଛ, ଗୋଟିଏ ପରିବାର ଗୋଟିଏ ସବୁଜ ପୃଥିବୀ, ଏହା ହିଁ ବନ ମହୋତ୍ସବ ସପ୍ତାହର ପ୍ରକୃତ ସାର୍ଥକତା। ସବୁଜ ପୃଥିବୀ ହିଁ ସୁସ୍ଥ ମାନବ ଜାତିର ପରିଚୟ, ତେଣୁ ବନ ବଞ୍ଚିଲେ ହିଁ
0: ଜୀବନ ବଞ୍ଚିବ,
1: ଆଉ ପ୍ରକୃତି ବଞ୍ଚିଲେ
0: ଆମ ଭବିଷ୍ୟତ ସୁରକ୍ଷିତ ହେବ।
1: ତେବେ ଆମେ କହିପାରିବା କି
0: ସବୁଜ ବନ ସୁନ୍ଦର ଜୀବନ।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟ ହୋଇଗଲାଣି ଶୁଣିବାର ସୁନିଧି ଚୌହାନଙ୍କ କଣ୍ଠରୁ ଏହି ଗୀତଟି।

ଶ୍ରଦ୍ଧାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଥିଲେ ଭାଗ୍ୟଶ୍ରୀ ପଟ୍ଟନାୟକ ଓ ବିଷ୍ଣୁପ୍ରିୟା ଦାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15 ସମୟରେ, କେତୋଟି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 6:20 ସମୟରେ, ରାତି 7ଟାରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ରାତି 7:30 ସମୟରେ, ରାତି 8ଟାରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30 ସମୟରେ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30 ସମୟରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। କାର୍ଯ୍ୟକ୍ରମ କ୍ଷେତ୍ର ମହିମା ଶୁଣିପାରିବେ 7:25 ସମୟରେ। ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣିପାରିବେ 8:30 ସମୟରେ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 8।

ବାଜି 45 ମିନିଟ୍ ସମୟରେ ଦିନ 10ଟାରେ ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ଶୁଣିପାରିବେ ଦିନ 11ଟା ସମୟରେ। ଆଗାମୀକାଲି ଏଥିରେ ଶୁଣିପାରିବେ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରରେ ମହିଳା। ଶ୍ରୋତାବନ୍ଧୁ, ଏଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା।

ଶୁଣିଲେ ଏକ ଭକ୍ତି ଗୀତ। ବର୍ତ୍ତମାନ ଶୁଣିବା ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଶିଳ୍ପୀ ଅଛନ୍ତି ଅକ୍ଷୟ କୁମାର ମହାନ୍ତି, ଭିକାରୀ ଚରଣ ବଳ, ଗୀତିକାର ରଘୁନାଥ ମହାନ୍ତି।

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ବାବୁଲ ସୁପ୍ରିୟ, ଗୀତିକାର ରଜନୀକାନ୍ତ ନାୟକ।

ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଆଲବମ୍ ଗୀତ। କଣ୍ଠଶିଳ୍ପୀ ଥିଲେ ସୁଭାଶିଷ, ଗୀତିକାର ଥିଲେ ନିଜାମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

0: ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଅଛନ୍ତି ବାଉରୀବନ୍ଧୁ ସ୍ୱାଇଁ।

0: ମଧ୍ୟ କୁପ୍ରଭାବ ପକାଇଥାଏ। ବର୍ଷା ଋତୁରେ ପରିଷ୍କାର ପରିଚ୍ଛନ୍ନତାକୁ ଅଣଦେଖା କରିବା ଅନୁଚିତ। ଯେଉଁ ଅପରିଷ୍କାର ପରିବେଶରୁ ଆମ ଦେହ ଅସୁସ୍ଥ ହୁଏ ସେଥିପ୍ରତି ସଜାଗ ହେବା ଭଲ। ତେବେ ଋତୁକାଳୀନ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଆମର କି ଦାୟିତ୍ୱ ରହିଛି? ବର୍ଷା ଋତୁରେ ପରିବେଶକୁ ସ୍ୱଚ୍ଛ ରଖିବା କେତେ ଅପରିହାର୍ଯ୍ୟ? ପରିବେଶ ସ୍ୱଚ୍ଛ ସୁନ୍ଦର ରହିଲେ ଆମେ କିପରି ସୁସ୍ଥ ରହିପାରିବା? ସ୍ୱଚ୍ଛତା ଆମ ଜୀବନର ମୂଳମନ୍ତ୍ର ବୋଲି ଭାବିବା କେତେ ସମୀଚୀନ? ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ ବର୍ଷା ଋତୁରେ ପରିବେଶର ସୁରକ୍ଷା। ଏ ସମ୍ପର୍କରେ କହୁଛନ୍ତି ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ।
1: ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରସେ ଘନ ଘନ, ଗ୍ରୀଷ୍ମର ତାଣ୍ଡବ ପରେ ଆଶ୍ୱସ୍ତିର ବର୍ଷା ନେଇ ଆସିଛି ବର୍ଷା ଋତୁ। କହିବାକୁ ଗଲେ ବର୍ଷା କେବଳ ଯେ ଏକ ଋତୁ ତାହା ଆଦୌ ନୁହଁ, ବର୍ଷା ଋତୁ ହେଲା ପ୍ରାଣ ସଞ୍ଚାରକ। ବର୍ଷା ନ ହେଲେ ମଣିଷର ଯେତିକି ଚିନ୍ତା, ବେଶୀ ବର୍ଷା ହେଲେ ବି ସେତିକି ଚିନ୍ତା। ଅଳ୍ପ ବର୍ଷା ନିଜ ସାଙ୍ଗରେ ଯେମିତି ମରୁଡ଼ି ଖାଦ୍ୟ ଅନଟନ ଆଣିବ, ବେଶୀ ବର୍ଷା ସେମିତି ବନ୍ୟା ବିପର୍ଯ୍ୟୟ ମଧ୍ୟ ସାଙ୍ଗରେ ନେଇ ଆସିବ। ସେଥିଲାଗି ବର୍ଷା ଋତୁ ଆସିଗଲେ ଆମକୁ ଟିକିଏ ଅଧିକ ସତର୍କ ହେବାର ଅଛି। ଆଜିର ଆଲୋଚନାର ପ୍ରସଙ୍ଗ ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ। ସାଧାରଣତଃ ଆମେ ଦେଖିଥାଉ ଯେ ବର୍ଷା ଆସିଗଲେ ଅନେକ ରୋଗ ବ୍ୟାଧି ଆସିଥାଏ। କେତେବେଳେ କାଶ, ଥଣ୍ଡା, ଜ୍ୱର, ତ କେତେବେଳେ ଝାଡ଼ା ବାନ୍ତି ଭଳି ରୋଗ ଆମକୁ ହୋଇଥାଏ, ଆଉ ପିଲାମାନେ ଏହାର ପ୍ରମୁଖ ଶିକାର ହୁଅନ୍ତି। କିନ୍ତୁ କ'ଣ ଏହା ସବୁ ବର୍ଷା ଯୋଗୁଁ ହୋଇଥାଏ? ନା, ବର୍ଷା ଦିନରେ ବା ବର୍ଷା ଋତୁରେ ଆମ ପରିବେଶର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଏହା ସବୁ ହୋଇଥାଏ। ଏଇଠି ମୁଁ କିଛି ସାଧାରଣ ଉଦାହରଣ ଦେଇ ବୁଝେଇବି। ଏବେ ବି ବହୁତ ଆମ୍ବ ଗଛ ଅଛି ଯେଉଁଥିରେ ପାଚିଲା ଆମ୍ବ ଅଛି, ହେଲେ ବର୍ଷା ଫଳରେ ଆମ୍ବରେ ପୋକ ଲାଗିଯାଉଛି ବା ପାଚିଲା ଆମ୍ବ ତଳେ ପଡ଼ି ଫାଟିଯାଉଛି ଓ ବର୍ଷାରେ କାଦୁଅ ହୋଇଯାଉଛି। ସେଥିଲାଗି ଆମେ କ'ଣ କରୁଛନ୍ତି ନା, ସେସବୁ ପାଚିଲା ଫାଟିଲା ଆମ୍ବକୁ, ହଁ ପଣସ ମଧ୍ୟ, ପାଚିଲା ପଣସ ଯେଉଁ ପଡ଼ି ଫାଟିଯାଉଛି ତାକୁ ସାଉଁଟି ଆମେ କ'ଣ କରୁଛନ୍ତି, ରାସ୍ତା କଡ଼ରେ ଠୁଳାଇ ଦେଉଛନ୍ତି, ଯାହାଫଳରେ ସେହିସବୁ ଜିନିଷ ମାଛିମାନଙ୍କୁ ବେଶୀ ଆକର୍ଷଣ କରୁଛି। ଯଦି ଆମେ ତାହା ଗୋରୁ ଗାଈଙ୍କୁ ଦେଇଦିଅନ୍ତେ ବା ବନ୍ଦ ଡଷ୍ଟବିନ୍ରେ ରଖି ଠିକ୍ରେ ଫୋପାଡ଼ନ୍ତେ ତେବେ ପରିବେଶର ସୁରକ୍ଷା କରିହୁଅନ୍ତା। ରାସ୍ତା କଡ଼ରେ ଅଳିଆ କୁଢ଼ାଇବା ନୀତି ଆଜି ଯାଏଁ କିଛି ଲୋକଙ୍କର ଯାଇନାହିଁ। ବିଶେଷ କରି ବସ୍ତିରେ ରହୁଥିବା ଲୋକମାନେ ଅଳିଆ ଆଣି ରାସ୍ତା କଡ଼ରେ କୁଢ଼େଇ ଦିଅନ୍ତି ବା କିଛିଟା କୁଡ଼ାଦାନୀ ଥାଏ ଯାହାର ଢାଙ୍କୁଣୀ ନଥାଏ, ବର୍ଷା ହେଲା ମାତ୍ରେ ଅଳିଆରେ ପାଣି ମିଶି ତାହା ପୁତି ଗନ୍ଧମୟ ହୁଏ ଓ ମଶା ମାଛିଙ୍କର ବଂଶବୃଦ୍ଧି କରିବା ସ୍ଥାନ ପାଲଟିଯାଏ। ସେଥିଲାଗି ବର୍ଷା ଋତୁରେ ରାସ୍ତା କଡ଼ରେ ବା ଖୋଲା ଜାଗାରେ ଅଳିଆ ନ କୁଢ଼ାଇ କୁଡ଼ାଦାନୀରେ ପକାଇବା କଥା। କୁଡ଼ାଦାନୀର ମଧ୍ୟ ଢାଙ୍କୁଣୀ ଥିବା କଥା, ଯେମିତି ବର୍ଷା ପାଣି ତା ଭିତରେ ନ ପଶିବ। ବର୍ଷା ଋତୁରେ ଯଦିଓ ପାଗ ଥଣ୍ଡା ହୋଇଯାଏ ହେଲେ ଗୁଳୁଗୁଳିଟା ଅଧିକ ଅନୁଭବ ହୁଏ, ସେଥିଲାଗି ଆମେ କୁଲର ମଧ୍ୟ ବ୍ୟବହାର କରିଥାଉ। ହେଲେ ବେଳେବେଳେ ଅଧିକ ଦିନ ଲାଗି ଯେତେବେଳେ ବର୍ଷା ଲାଗି ରହେ ଆମେ ଲଗାତାର ବହୁତ ଦିନ ପର୍ଯ୍ୟନ୍ତ କୁଲର ବ୍ୟବହାର କରିନଥାଉ, ତ କ'ଣ ହୁଏ ନା ସେଇ କୁଲର ପାଣିରେ ମଶା ଅଣ୍ଡା ଦେଇଥାଏ, ଯାହା ପରବର୍ତ୍ତୀ ସମୟରେ ଡେଙ୍ଗୁ ଭଳି ରୋଗ କରିଥାଏ। ତାହା ଛଡ଼ା ବାଡ଼ି ବଗିଚାରେ କେଉଁଠି ଖାଲି କୁଣ୍ଡ, ବାଲ୍ଟି, ମଗ ବା ପ୍ଲାଷ୍ଟିକ ଡବା ବା ଏମିତି ଅନେକ ଜାଗାରେ ପାଣି ଜମିକି ରହିଥାଏ, ଯାହା ଡେଙ୍ଗୁ ମଶାର ଅଣ୍ଡା ଦିଆ ସ୍ଥଳୀ ହୋଇଥାଏ। ସେଥିଲାଗି ଏହିଭଳି ଜାଗା ମାନଙ୍କରେ ପାଣି ଜମିବାକୁ ଦେବା ନାହିଁ, ସଫା ରଖିବା, ଅବ୍ୟବହୃତ କୁଲରରେ ଥିବା ପାଣିରେ ଡେଟଲ କିମ୍ବା କିରୋସିନ ପକାଇବା ବା ତାକୁ ସଫା କରିଦେବା, ମଝିରେ ମଝିରେ ଘର ଚାରିକଡ଼େ ବ୍ଲିଚିଂ କିମ୍ବା ଫିନାଇଲ ପକାଇ ସଫା କରିବା, ଯାହାଫଳରେ ପରିବେଶକୁ ସ୍ୱଚ୍ଛ ରଖିହେବ। ବର୍ଷା ଋତୁରେ ଘର ଆଖପାଖରେ ବା ଚାରିକଡ଼େ ଥିବା ସବୁ ଘାସ ଖୁବ୍ ଶୀଘ୍ର ଶୀଘ୍ର ବଢ଼ିଥାନ୍ତି। ଘାସ ବଣ ହୋଇଗଲେ ବି ସେଥିରେ ସାପ ବେଙ୍ଗ ରହିବାର ଭୟ ମଧ୍ୟ ଥାଏ, ସେଥିଲାଗି କିଛି ଲୋକ ଘାସ ମାରିବାକୁ କିଛି ରାସାୟନିକ ବ୍ୟବହାର କରନ୍ତି, ଯାହାଫଳରେ ଘାସ ଏତେ ଶୀଘ୍ର ଆଉ ବଢ଼ି ନଥାଏ। ହେଲେ ତାହା ବ୍ୟବହାର କରିବା ଫଳରେ ମାଟି ବା ଭୂତଳ ଜଳ ଦୂଷିତ ହୋଇଥାଏ ଏବଂ ଅନ୍ୟ ଉଦ୍ଭିଦଙ୍କ ଉପରେ ମଧ୍ୟ ତାହା ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଅନେକ ପକ୍ଷୀ ବା ଉପକାରୀ କୀଟ ଏବଂ ଅନ୍ୟ ଜୀବଙ୍କ ପାଇଁ ମଧ୍ୟ ତାହା ବିଷାକ୍ତ ହୋଇପାରେ, ତାହା ବେଳେବେଳେ ମଣିଷ ଲାଗି ମଧ୍ୟ ହାନିକାରକ। ସେଥିଲାଗି ବର୍ଷା ଋତୁରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଏହିସବୁ ରାସାୟନିକ ବ୍ୟବହାର ଠାରୁ ନିବୃତ୍ତ ରହିଲେ ଭଲ। ତାହା ଛଡ଼ା ବର୍ଷା ଦିନ

0: ଗୃହପାଳିତ ପଶୁ ଯେପରି ଗାଈ ମଇଁଷି କୁକୁରକୁ ରାସ୍ତାକୁ ଛାଡ଼ିବା ଅନୁଚିତ, କାରଣ ସେମାନେ କରୁଥିବା ମଳମୂତ୍ର ବର୍ଷା ପାଣି ସଂସ୍ପର୍ଶରେ ଆସି ପରିବେଶକୁ ଅପରିଷ୍କାର କରନ୍ତି। ନାଳ ନର୍ଦ୍ଦମା ବା କାଦୁଆ ଜାଗା ତାକୁ ସଫା ରଖିବା ଉଚିତ। ଆଜିକାଲି ଆମେ ସେଇ ସବୁ କାଦୁଆ ବା ଓଦାଳିଆ ମାଟି ଠାରୁ ଦୂରେଇ ରହିବା ପାଇଁ କଣ କରୁଛନ୍ତି ନା, ଚାରିଆଡେ ସିମେଣ୍ଟ ବା କଂକ୍ରିଟ କରିଦେଉଛନ୍ତି, ଯାହାଫଳରେ ବର୍ଷା ଋତୁରେ ହେଉଥିବା ବର୍ଷା ମାଟି ଭିତରକୁ ଆଉ ଯାଇପାରୁ ନାହିଁ ବା ମାଟି ସେଇ ବର୍ଷା ପାଣିକୁ ଆଉ ଶୋଷି ପାରୁ ନାହିଁ। ମାଟି ସଂସ୍ପର୍ଶରେ ବର୍ଷା ପାଣି ନ ଆସୁଥିବାରୁ ମାଟି ତଳକୁ ପାଣି ଯାଇପାରୁ ନାହିଁ, ଯାହାଫଳରେ ଭୂତଳ ଜଳର ସ୍ତର ବର୍ଷା ଋତୁରେ ଯେତିକି ପରିମାଣରେ ବଢିବା କଥା ସେତିକି ବଢୁ ନାହିଁ। ଏଥିପ୍ରତି ମଧ୍ୟ ଟିକେ ଯତ୍ନବାନ ବା ଦାୟିତ୍ୱବାନ ହେଲେ ଆମେ ବର୍ଷା ଋତୁରେ ପରିବେଶର ସୁରକ୍ଷା କରିପାରିବା ଓ ନିଜେ ମଧ୍ୟ ସ୍ୱଚ୍ଛ ଓ ସୁସ୍ଥ ରହିପାରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏ ସମ୍ପର୍କରେ କହୁଥିଲେ ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ। ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା VBG ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ VBG ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ବ୍ୟୟବରାଦ କରାଯାଇଛି। ବିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ

ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ି ତୋଳିବା ପାଇଁ 25 ରଣନୈତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନିର୍ବାଚନୀ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:30-11:30 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ SCERT ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି। ତେଲକୋଇ, କେନ୍ଦୁଝର ଟାଉନ୍, ସଦର ଥାନା ସମେତ ହରିଚନ୍ଦନପୁର, ଘଟଗାଁ ଓ ବାଂଶପାଳା ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜୀବନହାନି ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନ ଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। 2 ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

0: ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟ୍ଟିଦିଅଁ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜ ସିର୍କେ ଆଜି ଜିଲ୍ଲାର 2 ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା VBG ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବ VBG ରାମଜୀ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ VBG ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଏପର୍ଯ୍ୟନ୍ତ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ବଦଳରେ ଏହା କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ତଥା ଆର୍ଥିକ କ୍ଷେତ୍ରରୁ ସୁରକ୍ଷିତ କରିବା ବ୍ୟବସ୍ଥା ଏହି ନୂତନ ଆଇନରେ ରହିଛି। ନିଶ୍ଚିତ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଇନରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଆଇନର କାର୍ଯ୍ୟାନ୍ୱୟନ ଲାଗି 95,692 ଟଙ୍କାର ବ୍ୟୟବରାଦ କରାଯାଇଛି। ମନରେଗା ଅଧୀନରେ ତତ୍କାଳୀନ UPA ସରକାର ମାତ୍ର 2,13,000 ଟଙ୍କା ଖର୍ଚ୍ଚ କରିଥିବାବେଳେ NDA ସରକାର ଏପର୍ଯ୍ୟନ୍ତ 8,53,000 ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। 2006-07 2013-14 ପର୍ଯ୍ୟନ୍ତ UPA ସରକାରଙ୍କ ଅମଳରେ 1,660 ଶ୍ରମ ଦିବସ ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନର NDA ସରକାର ସମୟରେ 3,210 ଶ୍ରମ ଦିବସ ଇତିମଧ୍ୟରେ ସୃଷ୍ଟି ହୋଇସାରିଛି। UPA ଶାସନକାଳରେ ଏହି ଯୋଜନା ଅଧୀନରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର 48% ଥିବାବେଳେ VBG ରାମଜୀ ଅଧୀନରେ ଏହା 56% ବୃଦ୍ଧି ପାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମାନ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନକୁ ପ୍ରସ୍ତୁତ କରାଯାଇଛି। ଗତ 12 ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆସିଛି। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଆବାସ ବଣ୍ଟନ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତିକରଣ ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ବ୍ୟବସ୍ଥାରେ ସଶକ୍ତିକରଣ ନେଇ ମଧ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଶ୍ଚିତ ଶ୍ରମଶକ୍ତି ସୁବିଧା, ଆୟ ବୃଦ୍ଧି, ଉତ୍ପାଦନ ଭିତ୍ତିଭୂମି, ଜଳବାୟୁ ସ୍ଥିରତା ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇ ଆସୁଛି। ଶ୍ରମ ତଥା ନିଯୁକ୍ତି କ୍ଷେତ୍ର ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଏହି ଆଇନରେ ଲକ୍ଷ୍ୟ ରଖାଯାଇଛି। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ବିକାଶ ଅଗ୍ରଗତି ସହିତ ସମୟକ୍ରମେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଲାଗି

0: ରୂପାନ୍ତରଣକାରୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ସରକାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ମନରେଗା ଯୋଜନାରେ ରହିଥିବା ନିଶ୍ଚିତ ନିଯୁକ୍ତିକୁ 100 ଦିନରୁ ନୂତନ ଆଇନ ମାଧ୍ୟମରେ 125 ଦିନକୁ ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇନ ଅଧୀନରେ ସରକାର ମଜୁରୀ ମୂଲ୍ୟକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଅଧିସୂଚନା ଇତିମଧ୍ୟରେ ଜାରି ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଜୁରୀ ହାର ବୃଦ୍ଧି ପାଇବ। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ ଶ୍ରମିକଙ୍କୁ ଅତି କମ୍ରେ 327.40 ଟଙ୍କା ମଜୁରୀ ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଏହି ମଜୁରୀର ପରିମାଣ 298.80 ଟଙ୍କାରେ ସୀମିତ ରହିଥିଲା। ଏ କ୍ଷେତ୍ରରେ ସରକାର 10%ରୁ ଅଧିକ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଜୁରୀ ହାର 15-25% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ମଜୁରୀ ହାର ସର୍ବାଧିକ 24.5% ବୃଦ୍ଧି ପାଇଛି। ବିହନ ଏବଂ ଫସଲ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଆଇନର ବ୍ୟବସ୍ଥା ରହିଛି। ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ କାର୍ଯ୍ୟ ବନ୍ଦ ରଖାଯାଇପାରିବ। ଏଥିପାଇଁ ଆଗୁଆ ବିଜ୍ଞପ୍ତି ଜାରି କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଛି। ଏହି ଆଇନରେ ରହିଥିବା ବ୍ୟବସ୍ଥା ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ସହ ଆୟ ବୃଦ୍ଧିରେ ସହାୟକ ହେବ। ଆଞ୍ଚଳିକ ବୈଷମ୍ୟ ହ୍ରାସ ଏବଂ ଗ୍ରାମାଞ୍ଚଳ ଜୀବନ ଜୀବିକାକୁ ଏହି ନୂତନ ଆଇନ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଶ୍ରୋତାବନ୍ଧୁ ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆକାଶବାଣୀ ପୁରୀ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ମହାଲକ୍ଷ୍ମୀ ଆୟର। ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

0: ଶ୍ରୋତା ବନ୍ଧୁ ଶୁଣିଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ T20 କ୍ରିକେଟ୍ ସିରିଜ୍। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍କ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 AE ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍କ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଳପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମ ଦିବସ ସୃଷ୍ଟି ହୋଇପାରିବ।
2: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर की ये टनल एक तरीके से कम्प्लीट ये एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसके नीचे से ही टनल लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेंद्र मोदी जी ने अप्रूव किया है।
1: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତରପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ ଅନ୍ତର୍ଗତ 34 ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7,145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକ ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ। ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ମାଲେସିଆ ସେନାବାହିନୀ ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ଅମର ମହମ୍ମଦ ବିନ୍ ଅବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବ ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷଙ୍କ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ 3 ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତି ବିଶିଷ୍ଟ ସେବା ପଦକ ଏବଂ ପରମ ମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ ଶ୍ରୀ ଦୀକ୍ଷିତ ତାଙ୍କ 4 ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ୍ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖି ଶୁଭାରମ୍ଭ କରିବେ। ଅମରନାଥ

ଯାତ୍ରା 57 ଦିନ ଧରି ନୁନୁଆ ପହଲଗାମ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10:00 to 12:00 ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3:00 to 5:00 ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। 5 ଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କର ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟର୍ଠାରେ ଏବଂ ତୃତୀୟ ମ୍ୟାଚ୍

0: ଓହୋ, କୋଠ ଘର ସମୟ ହେଇଗଲା ନା, ଆଉ କିଏ କାହାକୁ ରଖୁଛି, କେମିତି ଯାଇକି ଦୌଡିକି କୋଠ ଘରେ ବସିବା କଥା, ସବୁ କଥା ଆଲୋଚନା ପଡିବ। ହେଲେ ଜଗାନାଙ୍କର କଣ ଆଜି ଦେଖା ଦର୍ଶନ ନାହିଁ? କୁଆଡେ ଗଲେ କି ଜଗାନା?
1: କୁଆଡେ ଯିବେ, ହେଇଟି ତମ କଥା ସରିନି ମାନି ମୁଁ ଆସି ହାଜର।
0: ଆ ସତ କଥା ଜଗାନା, ତମକୁ ପରା ମୁଁ ଏଇନି ମନେ ପକଉଥିଲି।
1: ମନେ ପକେଇବନି କେମିତି, ଆମେ ତ ସବୁ ହେଲୁ ଚାଷୀ ବନ୍ଦୀ ଲୋକ, ସମସ୍ତେ ସମସ୍ତିକି ଖୋଜିବା ଲୋଡିବା।
0: ବୁଝିଲ ଜଗାନା, ତମର ଆଜି ମନେ ଅଛି ନା ନାହିଁ, ଆଜି ହଉଛି ଜୁଲାଇ 1 ତାରିଖ, ଆଉ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ କଣ ତମେ ଜାଣିଛ ନା ଜାଣିନ? ବା
1: ଜାଣିବାନି କେମିତି, ଇଏ ପରା ହଉଛି ଗୁରୁତ୍ୱପୂର୍ଣ୍ଣ ଆମ ପାଇଁ, ଇଏ ହଉଛି ବନ ମହୋତ୍ସବ ସପ୍ତାହ।
0: ହଁ ଜଗନ୍ନା, ତମେ ତାହେଲେ ଠିକ ଜାଣିଛ। ଆଉ କାର୍ଯ୍ୟକ୍ରମ ମାନ ସବୁ ଆଗେଇ ଆଗେଇ ଚାଲିଛି, ହେଲେ ତମର ଆଜି କିଛି କାର୍ଯ୍ୟକ୍ରମ ହେଇଛି ନା ହେଇନି?
1: ହବନି କେମିତି, ଯେତେବେଳେ ଆମେ ସମସ୍ତେ ଚିନ୍ତା କରୁଛେ କେମିତି ଜଙ୍ଗଲ ସୃଷ୍ଟି ହବ, ଯାହାଦ୍ୱାରା କି ପ୍ରକୃତିର ସନ୍ତୁଳନ ରହିବ, ସେଇଥିପାଇଁ ତ ବର୍ଷ ସାରା ଆମର ବିଭିନ୍ନ ସମୟରେ ବୃକ୍ଷରୋପଣ ଚାଲିଛି, ଆଉ ଇଏ ଯେତେବେଳେ ଗୋଟାଏ ବିଶେଷ ଅବସର, ସମସ୍ତେ ଗୋଟିଏ ୟାକୁ ଆନ୍ଦୋଳନ ଭାବରେ ଗ୍ରହଣ କରିଛନ୍ତି। ବନ ମହୋତ୍ସବ ସପ୍ତାହରେ ସମସ୍ତଙ୍କୁ ଆମେ ସଚେତନ କରାଉଛୁ, ଆଉ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଆଜି ବି ଅନେକ ଜାଗାରେ ଏମିତି କାର୍ଯ୍ୟକ୍ରମ ଥିଲା, ସେଇଥିରେ ତ ବ୍ୟସ୍ତ ଥିଲି ଆଉ।
0: ବୁଝିଲ ଜଗାନା, ପୂର୍ବ କଥା ଟିକେ ମନେ ପକାଅ। ପୂର୍ବ ପୁରୁଷ ମାନେ ଆମର ଯେତେବେଳେ ରହୁଥିଲେ, ପ୍ରଥମ ହଉଛି ବଣ ହିଁ ତାଙ୍କର ଘର ଥିଲା, ଆଉ ଆମର ମୁନି ଋଷି ମାନଙ୍କ କଥା କହିଲେ ତ ନ ସରେ, କାରଣ ସେମାନେ ବଣରେ ହିଁ ତପସ୍ୟା କରୁଥିଲେ। ତେଣୁ ବଣ ପ୍ରଥମେ ଆମର ଘର ଥିଲା। ଏବେ ବି ଆମେ ଭାବୁଛେ ଯେ ବଣ କେମିତି ସୃଷ୍ଟି ହେଇପାରିବ, ଜଙ୍ଗଲ କେମିତି ସୃଷ୍ଟି ହୋଇପାରିବ, ପଶୁପକ୍ଷୀଙ୍କର ଆଶ୍ରୟସ୍ଥଳୀ, ପରିବେଶର ସୁରକ୍ଷାକାରୀ ହଉଛି ଏଇ ଜଙ୍ଗଲ। ତେଣୁ ସବୁବେଳେ ତମେ ଯେମିତି କାର୍ଯ୍ୟକ୍ରମ ମାନ ସବୁ କରିକି ଆସିଲ, ଆମର ମା ଭଉଣୀ ମାନେ, ଆଉ ଯୋଉ ଚାରା ସବୁ ମିଳିଥିଲା ଆମକୁ, ସେଇ ଚାରାକୁ ନେଇକି ପୁରା ଯୋଉ ଖାଲି ଜାଗା ସବୁ ଥିଲା ବା, ସବୁ ତକ ରୋପଣ କରିଦେଇଛୁ ନା, ଆଉ କେମିତି ଜଙ୍ଗଲ ହବ, ଆଉ ସବୁ ଜିମାରେ ଭରି ଯିବ।
1: ଭଲ କଥା, ଆମେ ଯେମିତି ଆଗେଇ ଚାଲିଛେ ସେମିତି ସବୁ ଗାଁରେ ସମସ୍ତଙ୍କ ମନ ଭିତରେ ଗୋଟେ ଆଗ୍ରହ ଆସିଛି ଯେ ଆମେ ଏଇ ବନ ମହୋତ୍ସବ ସପ୍ତାହକୁ ସୁନ୍ଦର ଭାବରେ ପାଳନ କରିବା, କେମିତି ନା ବୃକ୍ଷରୋପଣ ମାଧ୍ୟମରେ।
0: ହଁ ପରା ଜଗନ୍ନା, ଖାଲି ଆମେ ନୁହେଁ, ଆମର ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ, ଆଉ ଆମର ଯୋଉ ସବୁ NGO ମାନେ

0: ରହିଛନ୍ତି, ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ଚାଲିଛି। ମୁଖ୍ୟ କଥା ହଉଛି ଆମେ ଜଙ୍ଗଲ ସୃଷ୍ଟି କରିବା, କାରଣ ବଣ ଆମକୁ କଣ ନ ଦଉଛି କହିଲ? ଗଛ ହଉଛି ଆମର ବନ୍ଧୁ, ଗଛଠାରୁ ଆମେ ଅମ୍ଳଜାନ ପାଉଛେ, ଆଉ ଯୋଉ ଅଙ୍ଗାରକାମ୍ଳ ସେ ଗ୍ରହଣ କରୁଛି, ପରିବେଶର ସୁରକ୍ଷା ହଉଛି, ପରିବେଶ ପ୍ରଦୂଷଣ ହଉନି, ଗଛ ଯୋଗେ ବର୍ଷା ହଉଛି, ଫଳ ଫୁଲ ପାଉଛେ, ମାନେ ଗଛ ହଉଛି ଆମର ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଗାନା,
1: ସତ କଥା କହିଛ, ଆମେ ଯୋଉ ଗଛର ଫଳକୁ ଆମେ ଖାଦ୍ୟ ଭାବରେ ବ୍ୟବହାର କରୁଛେ, ତେଣୁ ବୃକ୍ଷ ହଉଛି ଜୀବନ, ଆଉ ତାରିଠାରୁ ଆମେ ସବୁ ସେଇ କାଠକୁ ମଧ୍ୟ ବ୍ୟବହାର କରି ଆମେ ଆସବାବପତ୍ର, ଘରର ବିଭିନ୍ନ ଜିନିଷ ମଧ୍ୟ ତିଆରି କରୁଛେ। କିନ୍ତୁ ଆମର ଅନାବଶ୍ୟକ ଭାବରେ ଆମେ ଯେମିତି ଗଛ କେହି କାଟି ନ ଦିଅନ୍ତି, ସେଥିପାଇଁ ସତର୍କ କରାଇଦେବା, ଗଛ ଆମେ ଲଗେଇ ଚାଲିବା।
0: ହଁ ପରା, ଆଜି ଆମେ ଦେଖିଲା ବେଳକୁ ଛୋଟ ଛୋଟ ପିଲା ସବୁ ଦଳ ହେଇକିରି, କଣ ନା ଆମ ସ୍କୁଲରେ କୁହା ହେଇଛି ଯୋଉଠି ସବୁ ଖାଲି ପଡିଆ ଅଛି ଗଛ ଲଗେଇବ, କି ଖୁସି ସେ ପିଲାମାନେ ଏତେ ଖୁସି ଯେ ଗଛ ଲଗେଇବେ। ଦେଖିଲ ଜଗାନା କେମିତି ସବୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି, ଆମ ପିଲାମାନଙ୍କର କେତେ ଖୁସି, ଆମର ଯେତେ ସବୁ ଅଛନ୍ତି ସମସ୍ତେ ଗଛ ଲଗେଇବା ପାଇଁ ବ୍ୟସ୍ତ।
1: ନିଶ୍ଚିତ ଭାବରେ ଏଇ ଗୋଟେ ଉତ୍ସବ ଭାବରେ ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି, ସମସ୍ତଙ୍କ ମନ ଭିତରେ ଆନନ୍ଦ ଉତ୍ସାହ, ଆଉ କେମିତି ସବୁଜିମାରେ ଭରିଦେବେ ସେମାନଙ୍କର ଗାଁ ସହର ଆଉ ଆମର ଦେଶକୁ।
0: ହଁ, ତାହେଲେ ଆଜିର ଏହି ପବିତ୍ର ଦିନରେ ଆମେ ପୁଣି ଶପଥ ନବା, ଗଛ ଗୋଟିଏ ଗୋଟିଏ ସବୁବେଳେ ଲଗେଇବା, ଗଛ କାଟିବା ନାହିଁ, କାରଣ ବୃକ୍ଷ ହଉଛି ଆମର ବନ୍ଧୁ, ବୃକ୍ଷ ହିଁ ଜୀବନ, ବୃକ୍ଷ ପରିବେଶର ସୁରକ୍ଷାକାରୀ। ଇଏ ତ ବନ ମହୋତ୍ସବ କଥା ଆମେ ଆଲୋଚନା କଲେ, ଆଉ ଆଜି ହଉଛି ଜୁଲାଇ 1 ତାରିଖ, ଆଉ କଣ ମନେ ଅଛି ନା ମନେ ପକେଇ ଦେବି?
1: ମନେ ରହିବନି କେମିତି, ଆଜି ଦେଶର ଅନେକ ସ୍ଥାନରେ ମଧ୍ୟ କୃଷି ଦିବସ ଭାବରେ ପାଳନ କରୁଛନ୍ତି, ତା ସହିତ ଆଜି ହଉଛି ଆନ୍ତର୍ଜାତୀୟ ଫଳ ଦିବସ।
0: ହଁ ପରା ଜଗାନା, ତାହେଲେ ତମେ ଠିକ ଜାଣିଛ ଜଗାନା, ଆଉ ଆଜି ଆନ୍ତର୍ଜାତୀୟ ଫଳ ଦିବସ ପାଳନ କରାଯାଉଛି। ତେବେ ଜଗାନା, ଫଳ ତ ଆମର ବହୁତ ଉପକାରରେ ଆସେ, କାରଣ ଆମର ସ୍ୱାସ୍ଥ୍ୟ ପାଇଁ ଫଳ ନିହାତି ଦରକାର, ଫଳରେ ଭିଟାମିନ, ମିନେରାଲ, ଫାଇବର ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ହେଇକି ରହିଛି। ତେଣୁ ନିୟମିତ ଫଳ ଖାଇବା ଦ୍ୱାରା ଆମର ତମେ ଜାଣିଥିବ ହୃଦରୋଗ, ମଧୁମେହ, ମୋଟାପଣ ଭଳି ରୋଗ ମଧ୍ୟ କମିଥାଏ। ତା ଛଡ଼ା ଫଳ ଚାଷ କରୁଥିବା କୃଷକମାନଙ୍କ କଠିନ ପରିଶ୍ରମ ସମ୍ମାନ ଜଣାଇବା, ଏହାର ମଧ୍ୟ ଉଦ୍ଦେଶ୍ୟ ଆଜି ରହିଛି। ଆଉ ଗୋଟିଏ କଥା ହେଲା ଜଗାନା, ଆଜିର ଯାହା ଉଦ୍ଦେଶ୍ୟ ରହିଛି ଯୋଉ ଆନ୍ତର୍ଜାତୀୟ ଫଳ ଦିବସରେ, ଲକ୍ଷ୍ୟ ରହିଛି ଫଳ ବାଣ୍ଟ, ଖୁସି ବାଣ୍ଟ, ଶାନ୍ତି ବାଣ୍ଟ, ନା କଣ ତମକୁ କେମିତି ଲାଗୁଛି?
1: ବହୁତ ସୁନ୍ଦର ଲାଗୁଛି। ବାସ୍ତବରେ ଏଇ ଯୋଉ ବର୍ତ୍ତମାନ ସମୟ ଚାଲିଛି, ଯୋଉ ସମୟରେ ସୁସ୍ଥ ରହିବା ଗୋଟିଏ ସର୍ବନିମ୍ନ ଆବଶ୍ୟକତା ପାଲଟିଛି, ଆଉ ସବୁବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତରମାନେ କହୁଛନ୍ତି ଫଳ ଖାଆନ୍ତୁ, କାହିଁକି ନା ଫଳରେ ବିଭିନ୍ନ ପ୍ରକାର ଭିଟାମିନ ଭରପୁର ରହିଛି, ଆଉ ବିଭିନ୍ନ ଋତୁରେ ଯୋଉ ବିଭିନ୍ନ ପ୍ରକାର ଋତୁକାଳୀନ ଫଳ ସବୁ ହଉଛି, ଆମେ ସବୁ ତାକୁ ଖାଇବା ଦ୍ୱାରା ଆମ ଦେହରେ ଭିଟାମିନ ଯଥେଷ୍ଟ ପରିମାଣରେ ରହେ, ଆମେ ନିରୋଗ ରହିପାରିବା। ତେଣୁ ଆଜିର ଆନ୍ତର୍ଜାତୀୟ ଫଳ ଦିବସରେ ଆମେ ସମସ୍ତଙ୍କୁ କହିବା ସମସ୍ତେ ଫଳ ଖାଆନ୍ତୁ।
0: ହଁ ପରା, ତମେ ତ ଜାଣିଛ ଆମର ଏଠି ଆମ୍ବ, ପଣସ, ସପୁରୀ, ସପେଟା, କମଳା, କଦଳୀ, ଅମୃତଭଣ୍ଡା, ନଡ଼ିଆ ଭଳି ଫଳ ଏଠାରେ ବହୁତ ପରିମାଣରେ ମିଳେ, ତେଣୁ ଆମକୁ ଖାଇବାରେ କୌଣସି ଅସୁବିଧା ନାହିଁ। ତେଣୁ ଆମେ ଚାଷୀ ଭାଇମାନଙ୍କୁ କହିବା ଅତି କମ୍ରେ 2-3 ପ୍ରକାରର ଫଳ ଖାଆନ୍ତୁ, ପରିବାର ସାଙ୍ଗମାନଙ୍କ ସହ ଫଳ ବାଣ୍ଟନ୍ତୁ, ଘରେ ଗୋଟେ ଫଳ ଗଛ ଲଗାନ୍ତୁ। ତୁମେ ଲଗେଇବ ଜଗାନା?
1: ନିଶ୍ଚିତ ଲଗେଇବି, ଆଉ ଯୋଉ କଥା କହିଲ ଖାଲି ଫଳ ବାଣ୍ଟିବିନି ଖୁସି ବାଣ୍ଟିବି।
0: ହଁ, ଆଉ ଗୋଟିଏ କଥା ହଉଛି ସ୍ଥାନୀୟ କୃଷକଙ୍କ ଠାରୁ ଫଳ କିଣି ସେମାନଙ୍କୁ ସହଯୋଗ କରନ୍ତୁ। ତେବେ ଜଗାନା, ଫଳ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, ଆପଣମାନଙ୍କୁ ଆନ୍ତର୍ଜାତୀୟ ଫଳ ଦିବସର ଅନେକ ଅନେକ ଶୁଭେଚ୍ଛା।
1: ଆଉ ଆମର କୃଷି କ୍ଷେତ୍ରରେ ଯୋଉ ଫଳ ଚାଷୀମାନେ ଅଛନ୍ତି, ୟାଦ୍ୱାରା ସେମାନେ ମଧ୍ୟ ଲାଭବାନ ହେବେ, ଯେତେବେଳେ ସମସ୍ତେ ଅନେକ ପରିମାଣରେ ଫଳ ବଜାରରୁ କିଣିକି ନେବେ।
0: ହଁ, ତେବେ ଜଗାନା, ଆମର ବିଶେଷଜ୍ଞ ମହାଶୟ ଅଛନ୍ତି ଡକ୍ଟର ସୁବ୍ରଜ୍ୟୋତି ମିଶ୍ର, ସହକାରୀ ପ୍ରାଧ୍ୟାପିକା, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ, ଫଳ ବିଜ୍ଞାନ ବିଭାଗ। ତାହେଲେ ଆସ ତାଙ୍କଠାରୁ ଆମେ ଶୁଣିବା।
1: ଚାଲ ଶୁଣିବା।
0: ଆଜି ହଉଛି ଜୁଲାଇ 1 ତାରିଖ, ଆମର ଆନ୍ତର୍ଜାତୀୟ ଫଳ ଦିବସ। ତେବେ ଫଳ ହଉଛି ବହୁତ ଉପକାରୀ, ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ, ତେଣୁ ଫଳ ଖାଇବା ଦ୍ୱାରା ଦୈନିକ ଆମର ମଧୁମେହ ଭଳି ରୋଗକୁ ମଧ୍ୟ ଆଉ ମୋଟାପଣକୁ ମଧ୍ୟ ଆମେ ଦୂରେଇ ଦେଇପାରିବା। ତେବେ ଏ ସମ୍ପର୍କରେ ଆଜି ଅଧିକ ଜାଣିବା ପାଇଁ ଆମ ସହିତ ଫୋନ୍ ଲାଇନ୍ରେ ଯୋଡ଼ି ହୋଇଯାଇଛନ୍ତି ଡକ୍ଟର ସୁବ୍ରଜ୍ୟୋତି ମିଶ୍ର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରାଧ୍ୟାପିକା, ଫଳ ବିଜ୍ଞାନ ବିଭାଗରେ କାର୍ଯ୍ୟରତ। ମ୍ୟାଡାମ୍ ନମସ୍କାର।
2: ନମସ୍କାର,
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ କରୁଛି ମ୍ୟାଡାମ୍।
2: ଧନ୍ୟବାଦ ମ୍ୟାଡାମ୍।
0: ଆଜି ହଉଛି ଜୁଲାଇ 1 ତାରିଖ, ଆନ୍ତର୍ଜାତିକ ଫଳ ଦିବସ। ମ୍ୟାଡାମ୍, ପ୍ରଥମେ ଆମେ ଜାଣିବା ଫଳର କଣ ଆବଶ୍ୟକତା ରହିଛି ଆମ ଶରୀର ପାଇଁ ଟିକେ ଜାଣିବା, ତାପରେ କଣ ରହିଛି ଏ ବର୍ଷର 2026ର ଥିମ୍ କଣ ରହିଛି କୁହନ୍ତୁ ମ୍ୟାଡାମ୍।

0: ମ୍ୟାଡାମ ଆମେ ଯଦି ଦେଖିବା ଫଳ, ଯେହେତୁ ଫଳ ଗୋଟିଏ ପ୍ରତି ନ୍ୟୁଟ୍ରିଏଣ୍ଟ କିମ୍ବା ଆମେ ପୋଷକ ତତ୍ଵ ଏବଂ ଭିଟାମିନରେ ଭରପୁର ଥାଏ, ତାକୁ ଆମେ ପ୍ରୋଟେକ୍ଟିଭ ଫୁଡ୍ ବା ଶରୀରର ସବୁ ରୋଗକୁ ନିବାରଣ କଲା ପରି ଶକ୍ତି ଥିବା ଫୁଡ୍ ଭାବରେ ବ୍ୟବହାର କରନ୍ତି, ଆଉ ତାକୁ ପ୍ରୋଟେକ୍ଟିଭ ଫୁଡ୍ ମଧ୍ୟ କୁହାଯାଏ। ଏଇ ବର୍ଷର ଥିମ୍ ଅଛି ଫଳ ବାଣ୍ଟନ୍ତୁ, ଖୁସି ବାଣ୍ଟନ୍ତୁ, ଶାନ୍ତି ବାଣ୍ଟନ୍ତୁ। ଏହାର ମାନେ ଆମେ ଫଳକୁ ଆମ ପରିବାର ତଥା ସାଙ୍ଗସାଥି ମଧ୍ୟରେ ବାଣ୍ଟିବା, ତା ଦ୍ଵାରା ଆମେ ଛୋଟ ଛୋଟ ଗିଫ୍ଟ ଦେବା ପରିବର୍ତ୍ତେ ଯଦି ଫଳ ବାଣ୍ଟିବା ତାହା ଖୁସି ଦେବ ଏବଂ ତାହା ଅନ୍ୟମାନଙ୍କୁ ନ୍ୟୁଟ୍ରିଏଣ୍ଟର ଭରପୁର ଗୋଟେ ଜିନିଷ ଦେବ, ଯୋଉଟାକୁ ସେମାନେ ସେବନ କଲେ ତାଙ୍କର ନ୍ୟୁଟ୍ରିସନାଲ ରିକ୍ୱାୟାରମେଣ୍ଟ ଫୁଲଫିଲ୍ ହବ କିମ୍ବା ପୋଷକ ଦରକାରୀ ପୋଷକ ତତ୍ଵ ପାଇପାରିବେ। ତେଣୁ ଏଥରର ଥିମ୍ ଅଛି ଫଳ ବାଣ୍ଟନ୍ତୁ, ଖୁସି ବାଣ୍ଟନ୍ତୁ ଏବଂ ଶାନ୍ତି ବାଣ୍ଟନ୍ତୁ।
1: ବହୁତ ବଢିଆ କଥା। ତେଣୁ ଆପଣ କଣ କହିବେ ଆମର ଯୋଉ ଭାଇ ଭଉଣୀ ମାନେ ଦୈନିକ ସେମାନେ କିଭଳି ଭାବରେ ଫଳକୁ ଗ୍ରହଣ କରିବେ, ଆପଣ ଏ ବିଷୟରେ କିଛି କହିବେ? କାରଣ ସେମାନେ ନିରୋଗ ଜୀବନଯାପନ କରିବେ, ସ୍ୱାସ୍ଥ୍ୟ ହିଁ ଆମର ଅମୂଲ୍ୟ ସମ୍ପଦ, ଫଳର ଗୁରୁତ୍ୱ ରହିଛି ଦୈନନ୍ଦିନ ଜୀବନରେ, କଣ କହିବେ?
0: ଆଜ୍ଞା, ପ୍ରତ୍ୟେକ ଫଳରେ ଗୋଟିଏ କିମ୍ବା ଦୁଇଟି ଭିଟାମିନ ମିନେରାଲ ବହୁତ ଅଧିକା ପରିମାଣରେ ଥାଏ। ଯେମିତି ଆମେ ଦେଖିବା ଆମ୍ବ, ଆମେ ଏବେ କହୁଛେ ଆମ୍ବ ଖାଇଲେ ମୋଟା ହେଇଯିବା, କିନ୍ତୁ ଆମ୍ବରେ ବହୁତ ଅଧିକା ପରିମାଣରେ ଭିଟାମିନ ଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହାକି ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ସହ ଭିଟାମିନ ଏ ର ଅଭାବକୁ ଦୂରୀଭୂତ କରିଥାଏ। ସେହିପରି ଯଦି ଆମେ ଦେଖିବା ଲେମ୍ବୁ, ସେଥିରେ ଭିଟାମିନ ସି ର ପରିମାଣ ବେଶୀ ଥାଏ। କଦଳୀ, ସେଥିରେ ଭିଟାମିନ ବି ସହ ପୋଟାସିୟମ ଏବଂ ଫସ୍ଫରସ ର ପରିମାଣ ବେଶୀ ଥାଏ। ପ୍ରତ୍ୟେକ ଫଳ ଭିତରେ କିଛି ନା କିଛି ନ୍ୟୁଟ୍ରିଏଣ୍ଟ ଅଧିକ ଭାବରେ ଥାଏ ଏବଂ ଅନ୍ୟ ଗୁଡିକ ସମତୁଲ ଭାବରେ ଥାଏ। ତେଣୁ ICMR କିମ୍ବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ର ସର୍ଭେ ଅନୁସାରେ ଜଣେ ହେଲ୍ଦି ମଣିଷ ପ୍ରତିଦିନ ମିନିମମ 120 ଗ୍ରାମ ର ଫଳ ସେବନ କରିବା କଥା। କିନ୍ତୁ ଦେଖାଯାଇଛି ଯେ ବହୁତ ଫଳ ଆମର ଯେତିକି ଆମେ ଅମଳ କରନ୍ତି ତାର 30-40% ଫଳ କ୍ଷତି ହୋଇଥାଏ କିମ୍ବା ୱେଷ୍ଟରେ ଯାଇଥାଏ। ଆମେ ନିଜେ ଏତିକି ଅନୁଭବ କରିବା ଦରକାର କି ଯୋଉ ଫଳ ଆମେ ଖାଉନି, ଆମେ ଯଦି ଆମର ନିୟର ଆଣ୍ଡ ଡିୟର କୁ ବାଣ୍ଟି ଦଉଛେ ତାହେଲେ ସେ ଫଳରେ ଖୁସି ହୋଇ ଖାଇପାରିବେ ଏବଂ ଯାହା ବି ପୋଷକ ତତ୍ଵ ଦରକାର ତାଙ୍କ ଶରୀର ପାଇଁ ତାକୁ ପାଇପାରିବେ।
1: ତା ଛଡା ମ୍ୟାଡାମ, ଆମର ଯୋଉ ସ୍ଥାନୀୟ କୃଷକମାନେ ଅଛନ୍ତି ତାଙ୍କ ଠାରୁ ମଧ୍ୟ ଫଳ କିଣିକି ସେମାନଙ୍କୁ ମଧ୍ୟ ଆମେ ସହଯୋଗ କରିବା ଦରକାର। ଆଉ ଆପଣ ତ କହିଲେ ପରିବାର ସାଙ୍ଗମାନଙ୍କ ସହ ଫଳ ବାଣ୍ଟନ୍ତୁ। ଆଉ ଗୋଟେ କଥା ମ୍ୟାଡାମ ଏଠି ଜଣେଇଦେବା ଯେ ଘରେ ଗୋଟେ ଗୋଟେ ଫଳ ଗଛ ସେମାନେ ବି ଲଗେଇବା ଦରକାର, ଛାତ ଉପରେ ହଉ କି ଯାହାର ବାଡି ତ ଅଛି ସେ ଲଗେଇ ପାରିବେ।
0: ଆଜ୍ଞା ମ୍ୟାଡାମ, ମୋଷ୍ଟଲି ମ୍ୟାମ ଆମେ ଯୋଉ ଫଳ ଗୁଡିକୁ ରେଗୁଲାର ବେସିସ ରେ ଖାଉଛେ ଯେମିତିକି ଲେମ୍ବୁ, ଛାତରେ ଆଜିକାଲି ଲେମ୍ବୁ ଚାଷ ହେଲାଣି ରୁଫ୍ଟପ୍ ଗାର୍ଡେନିଂ ମାଧ୍ୟମରେ, ତେଣୁ ଆମେ ଛାତରେ ଲେମ୍ବୁ ଗଛଟିଏ ଲଗେଇଲେ ମଧ୍ୟ ଲେମ୍ବୁ ପାଇପାରିବା, ପିଜୁଳି ଗଛଟିଏ ଲଗେଇଲେ ମଧ୍ୟ ପିଜୁଳି ପାଇପାରିବା। ଯେଉଁମାନେ ଗ୍ରାମାଞ୍ଚଳରେ ଅଛନ୍ତି, ତାଙ୍କର ବଗିଚା ଅଛି, ସେମାନେ ନିହାତି ଟ୍ରାଏ କରିବା ଦରକାର କି 6-7 ଫଳ ଗଛ ତାଙ୍କ ବଗିଚାରେ ଯେମିତି ଥିବ। ସହରାଞ୍ଚଳର ଲୋକମାନେ ମଧ୍ୟ ଟ୍ରାଏ କରିବା କଥା ଯେଉଁ ଫଳ ଗୁଡିକ ତାଙ୍କୁ ଭଲ ଲାଗେ, ଯେମିତି ଷ୍ଟ୍ରବେରୀ ଶୀତ ଦିନେ, ଆମର ପିଜୁଳି ହେଲା, ପପାୟା କିମ୍ବା ଅମୃତଭଣ୍ଡା, ଲେମ୍ବୁ, ଏପରି କିଛିଟି ଫଳ ସେମାନେ ନିଜର ଛାତ ଉପର ବଗିଚାରେ ନିହାତି ଲଗେଇବା ଦରକାର, ଯାହାକି ତାଙ୍କ ପ୍ଲେଟରେ ପ୍ରତିଦିନ ଡିଫରେଣ�୍ଟ କଲର୍ର ମିନିମମ 6-7 ପ୍ରକାରର
1: ବହୁତ ଧନ୍ୟବାଦ ମ୍ୟାଡାମ। ଆଜି ଆମର ଜୁଲାଇ 1 ଆନ୍ତର୍ଜାତୀୟ ଫଳ ଦିବସ, ତେବେ ଆପଣ ବହୁତ ସୁନ୍ଦର କହିଛନ୍ତି ଆମର ଚାଷୀ ଭାଇ ଆଉ ସମସ୍ତ ଭାଇ ଭଉଣୀ ମାନଙ୍କୁ। ତେଣୁ ଆମେ ଏହା କହିବା, ଫଳ ଖାଆନ୍ତୁ, ସୁସ୍ଥ ରୁହନ୍ତୁ, ଆଉ ଆନ୍ତର୍ଜାତୀୟ ଫଳ ଦିବସର ଶୁଭେଚ୍ଛା ମଧ୍ୟ ପୁଣି ଥରେ ଆପଣଙ୍କ ମାଧ୍ୟମରେ ଆମେ ଜଣେଇ ଦଉଛୁ। ଧନ୍ୟବାଦ ମ୍ୟାଡାମ, ନମସ୍କାର।
2: ବୁଝିଲ ମାନି, ଆଜି ଆନ୍ତର୍ଜାତିକ ଫଳ ଦିବସ ଅବସରରେ ଆମର ବିଶେଷଜ୍ଞ ମହୋଦୟା ସୁନ୍ଦର ଭାବରେ ସବୁ କଥା ବୁଝେଇ କହିଛନ୍ତି। ନିଶ୍ଚିତ ଭାବରେ ଆଜିର ଦିନଟିକୁ ସମସ୍ତେ ଗୋଟିଏ ଉତ୍ସବ ଭାବରେ ପାଳନ କରିବା ଦରକାର, ଫଳ ଚାଷୀମାନଙ୍କୁ ପ୍ରୋତ୍ସାହନ ମିଳୁ ଏବଂ ସମସ୍ତେ ଫଳ ଖାଆନ୍ତୁ। ଆଉ ଗୋଟାଏ କଥା ହେଉଛି, ବନ ମହୋତ୍ସବ ଅବସରରେ ମଧ୍ୟ ସୁନ୍ଦର ଭାବରେ ସମସ୍ତେ ଗଛ ଲଗେଇ ଚାଲନ୍ତୁ।
1: ବହୁତ ବଢିଆ ହେଲା। ତେବେ ଜଗନ୍ନା, ଆମେ ବହୁତ କଥା ଆଲୋଚନା କଲେ, ପୁଣି ଆଗକୁ ଟିକେ ପ୍ରଭୁଙ୍କର ନାମ କୀର୍ତ୍ତନ ହବ ନା କଣ? ତମେ ହସିଲଣି ମାନେ ନିଶ୍ଚୟ ହବ।
2: ଏଇ କଥା ତ କହିବାକୁ ଯାଉଥିଲି, ଆଉ ବିଳମ୍ବ କରନି, ଗୋଟେ ଭକ୍ତି ଗୀତ।

0: ବୁଝିଲ ମାନି, ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା, ଆଉ ସନ୍ଧ୍ୟା ସମୟରେ ପ୍ରଭୁଙ୍କର ନାମ ଟିକେ କାନରେ ବାଜିଲା, ତାପରେ ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ପରବର୍ତ୍ତୀ ପର୍ଯ୍ୟାୟ ମାନେ ଆମେ ଯାହା ଆଲୋଚନା କରୁଥିଲେ ବୃକ୍ଷ କଥା, ସେଇ ବନ ମହୋତ୍ସବ ଯୋଉ ସପ୍ତାହ ଚାଲିଛି, ଆଜି ତ ଜୁଲାଇ ମାସର ପ୍ରଥମ ଦିନ, ତାହେଲେ ଏହି ଅବସରରେ ଆମେ ଶୁଣିଦବା ଆମର ବିଶେଷଜ୍ଞ ମହାଶୟ ଅଛନ୍ତି ମୋନାଲିସା ମହାପାତ୍ର, ଅସ୍ତରଙ୍ଗ ବନଖଣ୍ଡ ଅଧିକାରୀ, ସେ କହିବେ ଏଇ ବନ ମହୋତ୍ସବ ସମ୍ପର୍କରେ ଆମେ ଅଧିକ ଜାଣିନବା।
0: ଠିକ ଅଛି, ଶୁଣିବା।
2: ପ୍ରତ୍ୟେକ ବର୍ଷ ଆମେ ପାଳନ କରୁଛେ ବନ୍ୟ ମହୋତ୍ସବ ସପ୍ତାହ, କେବେଠୁ ଏଟା ପାଳନ କରାଯାଇଛି, ଏହାର ଲକ୍ଷ୍ୟ କ'ଣ ରହିଛି?
3: ପ୍ରତ୍ୟେକ ବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହରେ ତଥା ଜୁଲାଇ 1ରୁ ଜୁଲାଇ 7 ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ କରାଯାଏ।
2: ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ଏଇଆ, ସେ ମଧ୍ୟ ଏଇ ଗୋଟିଏ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି, କେମିତି ସମସ୍ତେ ଆମେ ଗୋଟିଏ ଗୋଟିଏ ଗଛ ଲଗେଇବା ମା ନାମରେ। ଅର୍ଥାତ୍ ମା ହେଲା ଆମର ଧରିତ୍ରୀ, ଆମର ଏଇ ମାଟି, ଏଇ ଆମର ଯୋଉ ପରିବେଶ, ତାକୁ ବଞ୍ଚେଇବା ପାଇଁ ବା ତାକୁ ବଞ୍ଚେଇବାର ଲକ୍ଷ୍ୟ ନେଇ ଆମେ ଏକ ପେଡ୍ ମା କେ ନାମ ଯୋଉ ଲଗେଇଛେ। ମ୍ୟାଡାମ, ଏଇ ଯୋଉ ଜୁଲାଇର ପ୍ରଥମ ସପ୍ତାହଟିକୁ ବନ ମହୋତ୍ସବ ରୂପେ ଆମେ ପାଳନ କରିବା ପାଇଁ ଯୋଉ ଲକ୍ଷ୍ୟ ରହିଛି, କଣ ସେ?
3: ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯିବା ପଛରେ ଏକ ଭୌଗୋଳିକ କାରଣ ଅନ୍ତର୍ନିହିତ। ଯେମିତିକି ଆପଣ ଜାଣନ୍ତି, ଏହି ସମୟ ବେଳକୁ ଭାରତରେ ମନସୁନ ବା ମୌସୁମୀ ଆସିସାରିଥାଏ, ତେଣୁ ଏହି ସମୟରେ ବୃକ୍ଷରୋପଣ କରାଗଲେ ଏହାକୁ ପର୍ଯ୍ୟାପ୍ତ ପରିମାଣର ଜଳ ମିଳିବ, ତା ସାଙ୍ଗରେ ବୃକ୍ଷମାନଙ୍କର ଚେରଗୁଡ଼ିକ ସଶକ୍ତ ହୋଇ ମାଟିରେ ସ୍ଥାପନ ହୋଇଯିବେ। ତେଣୁ ବର୍ଷା ଦିନ ସରିବା ଭିତରେ ଆମର ଯୋଉ ଗଛଗୁଡ଼ିକ ସେମାନେ ନିଜେ ହିଁ ଭୂମିରେ ଶକ୍ତ ହୋଇ ଠିଆ ହୋଇସାରିଥିବେ। ତେଣୁ ଏହି ଜିନିଷକୁ ଆଖି ଆଗରେ ରଖି ଜୁଲାଇ ପ୍ରଥମ ସପ୍ତାହକୁ ବନ ମହୋତ୍ସବ ରୂପେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
2: ମ୍ୟାଡାମ, ଏଇଠି ମୋର ଗୋଟେ ପ୍ରଶ୍ନ ରହିବ, ଆମେ ଯୋଉ ଗଛଟି ଲଗଉଛେ, ସମସ୍ତେ ଆମେ ଜାଣିଛେ ଗୋଟେ ଗଛର ଯତ୍ନ ନବା ଯାହା ଗୋଟେ ଛୁଆର ଯତ୍ନ ନବା ସେଇଆ, ଆମେ ଗଛଟିକୁ ଖାଲି ଲଗେଇଦେଲେ ହବନି, ତାର କିଭଳି ଦେଖାରେଖା କରାଯାଇ ପାରିବ, ସେ କେମିତି ବଡ଼ ହେଇ ଉପରକୁ ଉଠିଲା ପରେ ଯେତେବେଳେ ଯୋଉ ଗାଈ ଗୋରୁ ସବୁ ଖାଇଯାନ୍ତି, ଛେଳି ଖାଇଯାନ୍ତି, ତା ଦ୍ୱାରା ମରିଯାଏ ଗଛଟି, ଆମେ କିଭଳି ଭାବରେ ତାର ଯତ୍ନ ନବା? ଆଉ ଗୋଟିଏ କଥା ମଧ୍ୟ ଆମେ ଜାଣିଛୁ ଯେ ସରକାରଙ୍କ ତରଫରୁ ମାଗଣା ଏଇ ସମୟରେ ଚାରା ମଧ୍ୟ ଯୋଗାଇ ଦିଆଯାଏ, କୋଉ ଗଛ ଗୁଡିକ ଆମେ ଲଗେଇବା ଆମର ପରିବେଶ ପାଇଁ ସବୁଠୁ ଭଲ?
3: ଯେପରିକି ଆପଣ କହିଲେ ଗଛଟିଏ ପିଲାଟିଏ, ଏହା ଆମେ ଛୁଆବେଳୁ ହିଁ ଶୁଣି ଆସୁଛୁ, ତେଣୁ ଗୋଟେ ଛୁଆ ଜନ୍ମ ହେଲା ପରେ ଯେପର୍ଯ୍ୟନ୍ତ ଲାଳନ ପାଳନ କରିବା ଯେପରି ଆବଶ୍ୟକ ହୋଇଥାଏ, ସେପରି ଗଛଟିଏ ଲଗେଇଦେଲେ ଆମେ ଆମ ଦାୟିତ୍ୱଟା ସେଠି ସରୁ ନାହିଁ। ଗଛଟିଏ ଲଗେଇଲା ପରେ ତାର ରକ୍ଷଣାବେକ୍ଷଣ ମଧ୍ୟ ଆମର ନିହାତି ଭାବରେ ଆହୁରି ଅଧିକ ଆମର ଦାୟିତ୍ୱ, ଆହୁରି ଅଧିକ ଆମର କର୍ତ୍ତବ୍ୟ। ବନ ବିଭାଗ ଦ୍ୱାରା ନିଃଶୁଳ୍କ ଭାବରେ ଚାରା ବିତରଣ କରାଯାଉଛି ଲୋକଙ୍କୁ ବହୁ ସଂଖ୍ୟାରେ। ଗତ ଏଇ ଯୋଉ ଆମର ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନରେ ଏଇ ଯୋଉ ଆମର ମାନେ ବହୁଳ ଭାବରେ ବିତରଣ କରାଯାଉଛି, ତେଣୁ ଚାରା ଲୋକମାନଙ୍କୁ, ସମସ୍ତ ଜିପିର ସରପଞ୍ଚ ମାନଙ୍କୁ, ସ୍କୁଲ ମାନଙ୍କରେ, ବିଭିନ୍ନ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ଯାହା ବି ରହିଛି, ଆମେ ବିପୁଳ ଭାବରେ ଚାରା ସେମାନଙ୍କୁ ବିତରଣ କରୁଛୁ ଏବଂ ଆହ୍ୱାନ କରୁଛୁ ଯେ ଆପଣ ନିଃଶୁଳ୍କ ଚାରା ନିଅନ୍ତୁ, ତାକୁ ଲଗାନ୍ତୁ ଏବଂ ତାର ରକ୍ଷଣାବେକ୍ଷଣ ମଧ୍ୟ କରନ୍ତୁ।
2: ବନ ମହୋତ୍ସବ ଯୋଉ ଆମେ ପାଳନ କରୁଛେ, ପ୍ରତ୍ୟେକ ବର୍ଷ ପାଳନ କରୁଛେ, ଗୁରୁତ୍ୱ ମଧ୍ୟ ସମସ୍ତେ ଆମେ ଉପଲବ୍ଧି କଲେଣି, ଏହାର କିଛି ଐତିହାସିକ କାରଣ ରହିଛି କି?
3: ଆମେ ସମସ୍ତେ ଜାଣିଛୁ ଯେ ବନ ମହୋତ୍ସବ ଆମର ବହୁଳ ଭାବରେ ବୃକ୍ଷରୋପଣ ପାଇଁ କରାଯାଇଥାଏ, ମାତ୍ର ଏହା ପଛରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ କାରଣ ରହିଛି। ଯେମିତିକି

0: ବର୍ତ୍ତମାନ ଆମେ ଯୋଉଠି ବସିଛେ, ଯୋଉ ଶ୍ରୀକ୍ଷେତ୍ର ମାଟିରେ ଆମେ ବସିଛେ, ଏଇ ବନ ମହୋତ୍ସବର ଇତିହାସ କୋଉଠି ନା କୋଉଠି ଏଇ ଶ୍ରୀକ୍ଷେତ୍ର ମାଟି ସହିତ ଜଡିତ। ତେବେ ଗବେଷକ ମାନଙ୍କ ମତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବନଜାଗ ଲୀଳା ବିଶ୍ୱର ଆଦ୍ୟ ବନ ମହୋତ୍ସବ। ଏଠାରେ ସୁଧି ଶ୍ରୋତାମାନଙ୍କୁ ଅବଗତ କରାଇବା ଶ୍ରୀଜଗନ୍ନାଥଙ୍କ ବନଜାଗ ଯାତ୍ରାରୁ କିପରି ଜନ୍ମ ନେଲା ଜାତୀୟ ବନ ମହୋତ୍ସବ। 1950 ଚୈତ୍ର ଶୁକ୍ଳ ଦଶମୀ ବା ବାସନ୍ତିକ ଦଶହରା ଅବସରରେ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁଙ୍କ ସହିତ କେନ୍ଦ୍ର କୃଷି ମନ୍ତ୍ରୀ କେ ଏମ୍ ମୁନ୍ସିଙ୍କୁ ଗଜପତିଙ୍କ ଉଆସ ଆଗରେ କିଛି ସମୟ ପାଇଁ ଅଟକାଇ ଦିଆଯାଇଥିଲା। କାରଣ ଏହି ସମୟରେ ମହାପ୍ରଭୁଙ୍କ ବନଜାଗ ଶୋଭାଯାତ୍ରା ଶ୍ରୀମନ୍ଦିରରୁ ବାହାରୁଥିଲା। ତେଣୁ ସେମାନେ ଜାଣିବା ପାଇଁ ଚାହିଁଲେ ଯେ କଣ ଏହି ବନଜାଗ ଶୋଭାଯାତ୍ରା। ଯେତେବେଳେ ସେମାନେ ନିଜର ପ୍ରଶ୍ନ ଯାଇକି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କୃଷ୍ଣ ତୀର୍ଥ ସ୍ୱାମୀଙ୍କ ଠାରୁ ଜାଣିବାକୁ ଚାହିଁଲେ, ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ଏହି ଶୋଭାଯାତ୍ରାର ଶାସ୍ତ୍ରୀୟ କାରଣ ଗୁଡ଼ିକ ସେମାନେ ଜାଣିବାକୁ ପାଇଲେ। ଏବଂ ଏହା ଜାଣିବା ପରେ ମାତ୍ର 2 ଭିତରେ କେ ଏମ୍ ମୁନ୍ସି 1950 ଜୁଲାଇ ମାସ ଠାରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହିଭଳି ଭାବେ ଜଗନ୍ନାଥଙ୍କ ଏହି ଦେବଲୀଳା ବନ ସମ୍ପଦ ସୁରକ୍ଷା, ପରିବେଶ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କରାଗଲା।
1: ତେବେ ମ୍ୟାଡାମ, ଆପଣ ତ ଐତିହାସିକ କାରଣ କଣ ରହିଛି ବନ ମହୋତ୍ସବ କହିଲେ, ଆମେ ନିଶ୍ଚିତ ଭାବରେ ତାକୁ ଗୁରୁତ୍ୱ ଦେବା। ପ୍ରଭୁଙ୍କର ଲୀଳା ସାରା ବିଶ୍ୱ ଦେଖୁଛି, ଆଉ ଆପଣ କହିଲେ ବନ ମହୋତ୍ସବର ଆରମ୍ଭ ପ୍ରଭୁଙ୍କ ଉପରେ ହିଁ ନିର୍ଭର କରି ହେଇଛି, ଆଉ ପ୍ରଭୁଙ୍କ ଯୋଗୁଁ ହେଇଛି। ସବୁ ତ ତାଙ୍କର ଲୀଳା ନିଶ୍ଚିତ ଭାବରେ ଘଟିବ। ତେବେ ବନ ମହୋତ୍ସବରେ ଆମେ ଯୋଉ ଗଛ ଗୁଡିକ ଲଗାଉ, ସରକାରଙ୍କ ତରଫରୁ ଯୋଉ ଗଛ ଗୁଡିକ ଆମକୁ ନିଃଶୁଳ୍କ ଭାବରେ ପ୍ରଦାନ କରାଯାଏ, ସେ କୋଉ କୋଉ ଗଛ, ତାର କଣ ଗୁରୁତ୍ୱ ରହିଛି, ଆମେ କୋଉ ଗଛ ଲଗେଇବା ଉଚିତ?
0: ନିହାତି ଭାବରେ, ଯେପରିକି ମୁଁ ଆପଣଙ୍କୁ ଆଗରୁ ମଧ୍ୟ କହିଲି, ବନ ମହୋତ୍ସବ ପାଳନ ଦିଗରେ ବନ ବିଭାଗର ଏକ ବିଶେଷ ଭୂମିକା ରହିଅଛି। ବନ ମହୋତ୍ସବ ସମୟରେ ଲୋକଙ୍କୁ ନିଃଶୁଳ୍କ ଚାରା ବିତରଣ କରିବା ପାଇଁ ଆମର ବିଭିନ୍ନ ପ୍ରକାର ନର୍ସରୀ କରାଯାଏ। GMM ବା ଗ୍ରୀନ ମହାନଦୀ ମିଶନ, କାମ୍ପା କମ୍ପେନ୍ସେଟୋରି ଆଫରେଷ୍ଟେସନ ଫଣ୍ଡ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି, IGC ଇନକ୍ରିଜିଂ ଗ୍ରୀନ କଭର, ଏ ହେଲା କିଛି ଆମର ସ୍କିମ୍। ଯୋଉ ସ୍କିମ୍ରେ ଆମେ 6 ସିଡ୍ଲିଙ୍ଗ ଗ୍ରୋ କରିଥାଉ, MGNRGS ଆମର ଯୋଉ ନରେଗା ଅଛି, ଏବଂ 18 ସିଡ୍ଲିଙ୍ଗ ମଧ୍ୟ ଆମର ନର୍ସରୀରେ କରାଯାଇଥାଏ ବନ ବିଭାଗ ତରଫରୁ। ଏବଂ ଜୁଲାଇ 1 ଏହାର ପ୍ରି ଡିଷ୍ଟ୍ରିବ୍ୟୁସନ ବା ନିଃଶୁଳ୍କ ଚାରା ବଣ୍ଟନ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନକୁ ଏବଂ ପ୍ରାଇଭେଟ ଇଣ୍ଡିଭିଜୁଆଲ ବା ଆମର ଯୋଉ ଜନସାଧାରଣ ଯଦି ଚାହିଁବେ, 1 ପ୍ରତି ସିଡ୍ଲିଙ୍ଗ ହିସାବରେ ଆମର ଏହା ବହୁଳ ଭାବରେ ବିତରଣ କରାଯାଏ। ଯେମିତିକି ଏଇଥର ଆପଣ ଜାଣିଥିବେ ବିକାଶ ବାହାନ ବା ବିକାଶ ଯାତ୍ରା, ଯୋଉ ବିକାଶ ବାହାନ ଆମର ଗଢିଥିଲା, ତେଣୁ ଅଲଗା ସମସ୍ତ ସ୍କିମ୍ ସହିତ ଆମର ସେଥିରେ ନିଃଶୁଳ୍କ ଚାରା ବଣ୍ଟନ ମଧ୍ୟ କରାଯାଇଅଛି। ଏବଂ ଏହା ପରେ ମଧ୍ୟ ଗଛ ଲୋକ ନେଇକି ଲଗେଇଲା ପରେ ମଧ୍ୟ ଆମେ ଏନସିଓର କରୁଛୁ ସେ କେତେ ଗଛ ବଞ୍ଚିଲା ବା ତାର ସର୍ଭାଇଭାଲ ପରସେଣ୍ଟେଜ ମଧ୍ୟ ଆମେ ଦେଖୁଛୁ, ଜନ ସଚେତନତା କରୁଛୁ ଏଇ ବାବଦରେ ଯେ ଆପଣ ଗଛ ଖାଲି ନେଲେ ହବନି। ମୁଁ ଆଗରୁ ବି କହିଛି, ଯେମିତି ଗଛଟିଏ ପିଲାଟିଏ, ପିଲାଟି ଜନ୍ମ ହେଲେ ହବନି, ତାକୁ ଲାଳନ ପାଳନ କରିବା ଦରକାର, ସେମିତି ଗଛଟି କେବଳ ଲଗେଇଲେ ଯେ ହବନି, ଗଛଟିର ରକ୍ଷଣାବେକ୍ଷଣ ଆପଣ ନିହାତି ଭାବରେ କରିବା ଉଚିତ।
1: ମୋର ଯୋଉ ପ୍ରଶ୍ନ ଥିଲା ମ୍ୟାଡାମ, ଆମେ କୋଉ ଚାରା ଲଗେଇବା ବେଶୀ ବର୍ତ୍ତମାନ ସମୟରେ, ଆମେ ପରିବେଶକୁ
0: ଯଦି ଆମେ ଜଙ୍ଗଲ ଦେଖିବା ମ୍ୟାଡାମ, ଜଙ୍ଗଲରେ ଯେମିତି ଆମେ ଜାଣୁଛୁ ବନ୍ୟଜନ୍ତୁ, ବର୍ତ୍ତମାନ ଆପଣ ଦେଖନ୍ତୁ ଯେମିତି ହାତୀ, ଯୋଉ ଜାଗାରେ ହାତୀ ଅଛନ୍ତି ବା ବନ୍ୟଜନ୍ତୁ ଅଛନ୍ତି, ବନ୍ୟଜନ୍ତୁ ସହରାଭିମୁଖୀ ହବାଟା ଗୋଟେ ବହୁତ ବଡ ସମସ୍ୟା। ବର୍ତ୍ତମାନ ଆମେ କହୁଛୁ ଯେ ଯୋଉଟାକି ଆମର କୁହାଯାଉଛି ହ୍ୟୁମାନ ଆନିମାଲ ନେଗେଟିଭ ଇଣ୍ଟରଫେସ, କାହିଁକି ସେଟା ହଉଛି, କାରଣ ଜଙ୍ଗଲରେ କୋଉଠି ନା କୋଉଠି ତାଙ୍କର ଖାଦ୍ୟ ସରିସରି ଆସୁଛି। ତେବେ ଆପଣ ଯୋଉ ପ୍ରଶ୍ନ ପଚାରିଲେ ଯେ ଆମେ କୋଉ ଚାରା ଲଗେଇବା, ଯଦି ଆମେ ଜଙ୍ଗଲକୁ ବାଛୁଛେ, ତେଣୁ ସେଠି ଆମେ ଯେପରି ଫ୍ରୁଟ୍ ବିୟରିଂ ଟ୍ରିଜ୍ ବା ଫଳ ଦଉଥିବା ଗଛ, ଯେମିତି ହାତୀ ପାଇଁ ଆମେ ଆମ୍ବ ପଣସ ଏସବୁ ଗଛ ଆମେ ଲଗେଇ ପାରିବା, କେନ୍ଦୁ ଏସବୁ ଗଛ ଆମେ ଲଗେଇ ପାରିବା। ଯଦି ଆମେ ରାସ୍ତା କଡ଼ରେ ଆମେ ଗଛ ଲଗଉଛେ, ତେବେ ଯେଉଁ ଗଛ ଗୁଡ଼ିକ ଆମର ଏଭେନ୍ୟୁ ପ୍ଲାଣ୍ଟେସନ ପାଇଁ କି ସୁଇଟେବୁଲ, ଅର୍ଣ୍ଣାମେଣ୍ଟାଲ ହେଇଥିବ, ଫୁଲ ହଉଥିବ, ସେ ଛାଇ ଦେଇପାରୁଥିବ, ବିଶାଳ ଗଛ, ଚାକୁଣ୍ଡା ଗଛ ଆମେ ଲଗେଇ ପାରିବା, ସେ ବିଶାଳ ଏକ ଗଛ, ସେ ରାସ୍ତାର ପୁରା ଆମକୁ ରାସ୍ତାରେ ପୁରା ଛାଇ ଆମକୁ ଦେଇପାରିବ। ଯେପରିକି ଆପଣଙ୍କର ହେଲା କୃଷ୍ଣଚୂଡ଼ା ଗଛ, ଯେତେବେଳେ ଫୁଲ ଫୁଟିଥାଏ ବହୁତ ସୁନ୍ଦର ସେ ଦେଖାଯାଇଥାଏ, ତେଣୁ ଏଇଭଳି ଗଛ ଆମେ ସେତେବେଳେ
1: ମାନେ ପରିବେଶ ସୁନ୍ଦର ହବ, ମାନେ ସୌନ୍ଦର୍ଯ୍ୟ ବଢିବ, ଏବଂ ତା ସାଙ୍ଗେ ସାଙ୍ଗେ ଆମେ ଛାଇ ମଧ୍ୟ
0: ପାଇବା। ଯେଉଁ ଜାଗାରେ ଆମେ ଲଗେଇବା ତାର ଗୁରୁତ୍ୱକୁ ଦେଖିକି ଆମେ ଚାରା ନିରୂପଣ କରିବା। ସେଥିପାଇଁ ଆମେ ଯାଇକି ଆମର ନିକଟସ୍ଥ ଯୋଉ ବି ଫରେଷ୍ଟ ଅଫିସ ବା ବନ ବିଭାଗର ଯୋଉ ବି ଅଫିସ ଅଛି, ଆମେ ଯାଇକି ସେଠି ଅଧିକାରୀଙ୍କ ସହିତ କଥା ହେଇକି ଯେ ମତେ ଏଇ ଜାଗାରେ ଲଗେଇବାର ଅଛି, ମୁଁ କୋଉ ଗଛ ନେଲେ ମତେ ସୁବିଧା ହବ, ତା କଥା ହେଇକି ଆମେ ନେଇପାରିବା।
1: ଏଇଟା ବହୁତ ବଢିଆ କଥା ଆପଣ କହିଲେ ଯେ ଏଇସବୁ ଜିନିଷ ଉପରେ ଆମେ ଯଦି ଗୁରୁତ୍ୱ ଦବା, ଆମେ ଯୋଉ ଗଛଟି ଲଗେଇଛେ ବର୍ତ୍ତମାନ ପାଇଁ ତାକୁ ଆମେ ବି ବର୍ତ୍ତମାନ ଦେଖୁଛେ ବହୁତ ସ୍ୱେଚ୍ଛାସେବୀ ସଂଗଠନ ଅଛନ୍ତି ଯୋଉମାନେ କି ବୃକ୍ଷରୋପଣ କରୁଛନ୍ତି। ମନେକର ଗୋଟେ ଲୋକ ବୃକ୍ଷରୋପଣ କରିବାକୁ ଚାହୁଁଛି, ଆଗ୍ରହୀ ଅଛି, କିନ୍ତୁ ତାର ଜାଗା ନାହିଁ, ଜମି ନିଜସ୍ୱ ଜମି ନାହିଁ, ସେଠି ସରକାରଙ୍କର କଣ ବ୍ୟବସ୍ଥା ରହିଛି? ଜଣେ ଆଗ୍ରହୀ
0: ନିହାତି ଭାବରେ ସେଇଠି ଆମେ ତାଙ୍କୁ ଆଡଭାଇସ କରୁଛୁ ଯେ ଆପଣ ଆପଣଙ୍କର ଗାଁର ଯୋଉ ବି ଗୋଚର ଜମି ମନେକର ଅଛି ବା ଗୋଟେ ପ୍ୟାଚ ଅଫ୍ ଲ୍ୟାଣ୍ଡ ଅଛି ଯୋଉଟାକି ଖାଲି ପଡିଛି, କିଛି କାମରେ ଆସୁନି, ଆପଣ ଆପଣଙ୍କର ତହସିଲଦାରଙ୍କ ପାଖକୁ ଯାଆନ୍ତୁ, ଆପଣ ଆପଣଙ୍କ ଗାଁ ଲୋକ ସରପଞ୍ଚଙ୍କ ଥ୍ରୁରେ ଗୋଟେ ଲେଖା ଦିଅନ୍ତୁ ଯେ ଆମେ ଏଇ ଜମିରେ ବୃକ୍ଷରୋପଣ କରିବା ପାଇଁ କି ଉତ୍ସାହିତ। ତହସିଲଦାରଙ୍କଠୁ ଗୋଟେ NOC ବା ନୋ ଅବଜେକ୍ସନ ସାର୍ଟିଫିକେଟ ନେଇ ଆସିଲେ ଆମେ ତାଙ୍କୁ ଚାରା ଯୋଗେଇ ଦେବୁ ଏବଂ ସେମାନେ ସେ ଜାଗାକୁ ବାଉଣ୍ଡ୍ରି କରିକି

0: ତାପରେ ସେଠି ସେମାନେ ଗଛ ଲଗେଇ ପାରିବେ ଏବଂ ତାଙ୍କ ନିଜ ଗାଁରେ ସେମାନେ ଜଙ୍ଗଲ ସୃଷ୍ଟି କରିପାରିବେ।
1: ବୁଝିଲ ମାନି? ଆମର ବିଶେଷଜ୍ଞ ମହୋଦୟା ଏଇ ବନ ମହୋତ୍ସବ ସପ୍ତାହ ସମ୍ପର୍କରେ ବହୁତ କିଛି ବୁଝେଇ କହିଲେ, ଆଉ ଆମର ଶ୍ରୋତା ବନ୍ଧୁମାନେ ଆଉ ଚାଷୀ ଭାଇ ଭଉଣୀମାନେ ସେଥିରୁ ନିଶ୍ଚିତ ଭାବରେ ବହୁତ କିଛି ଜାଣିବାକୁ ପାଇଥିବେ, ଶିଖିବାକୁ ପାଇଥିବେ। ଆସନ୍ତୁ ଆମେ ଏଇ ବନ ମହୋତ୍ସବ ସପ୍ତାହକୁ ଗୁରୁତ୍ୱ ସହକାରେ ପାଳନ କରିବା, ଗଛ ଲଗେଇ ଚାଲିବା।
2: ହଁ, ବହୁତ ବହୁତ ଧନ୍ୟବାଦ ଆମର ବିଶେଷଜ୍ଞ ମହାଶୟଙ୍କୁ। ତେବେ ଜଗାନା,
1: ହଁ,
2: ଆଉ ଚାଷୀ ଭାଇଙ୍କ ଅନୁଭୂତି କଣ ଶୁଣିବାନି ନା କଣ
1: ଶୁଣିବା?
2: ହଁ, ଆମେ ଯୋଉ ଯାଇଥିଲେ ଆମର ଗଡ଼ସାନପୁଟୁ ଗ୍ରାମ ଆଉ କଣାସ ବ୍ଲକର ଚାଷୀ ଭାଇ ଅଛନ୍ତି, ସେ ନିଜେ କହିବେ ତାଙ୍କର ପରିଚୟ ଏବଂ କଣ ଚାଷବାସ କରୁଛନ୍ତି, ତାଙ୍କଠାରୁ ଶୁଣିନେବା।
1: ଚାଲ ଶୁଣିବା।
3: ଭାଇ ଆପଣ ପରିଚୟ ଟିକେ ଦେଲେ।
4: ମୋ ନାଁ ସୁକାନ୍ତ କୁମାର ଛଟରାୟ, ଗ୍ରାମ ଗଡ଼ସାନପୁଟୁ, ଜିଲ୍ଲା ପୁରୀ, ବ୍ଲକ କଣାସ। ଆଉ
3: କଣ ସବୁ ଚାଷବାସ କରୁଛନ୍ତି?
4: ଆଜ୍ଞା, ଚିନାବାଦାମ ଚାଷ କରୁଛି, ଧାନ ଚାଷ କରୁଛି, ପୋଟଳ ଚାଷ କରୁଛି, ସବୁ ପ୍ରକାର ପନିପରିବା ଚାଷ
3: କରୁଛି। ପନିପରିବା ଚାଷ ବି ହଉଛି?
4: ଆଜ୍ଞା ଆଜ୍ଞା।
3: ପୋଟଳଟା ଆପଣଙ୍କର ଟିକେ ଭଲ ହୁଏ ବୋଧ
4: ହୁଏ? ଆଜ୍ଞା।
3: ଆଚ୍ଛା, ପୋଟଳ କେତେ ଜମିରେ ଲଗେଇଛନ୍ତି ଭାଇ?
4: ମୁଁ ଲଗେଇଛି 20 ଡିସିମିଲ ଜାଗା।
3: 20 ଡିସିମିଲରେ ପୋଟଳ କରିଛନ୍ତି?
4: ଆଜ୍ଞା।
3: ଏବେ ବର୍ତ୍ତମାନ ପୋଟଳ ଫଳିଛି?
4: ଆଜ୍ଞା।
3: ହଁ, ଆପଣଙ୍କର ବିକ୍ରିଟା ବି ଭଲ ଚାଲିଛି?
4: ଆଜ୍ଞା, ଭଲ ପଡ଼ିଲାନି, ଚାର ଟିକେ ଭଲ ପଡ଼ିଲାନି ତ, ତେଣୁ ଅଣ୍ଡିରା ଚାର ଗୁଡା ବହୁତ ପଡ଼ିଲା, ଉପଡ଼ା ହେଇଯାଇଛି। ଚାରାଟା ଆଜ୍ଞା ସେମାନେ କୋଲକାତା କହୁଛନ୍ତି, ତ ସେମାନେ କୁଆଡୁ ଆଣନ୍ତି, ଆମେ ଏଇଠୁ କିଣୁ ତାଙ୍କଠୁ। କୁଆଖିଆ ବଜାର ଜମିଟା 4-5 ଗଡ ହଳ ହବ, ତାପରେ ରୋଟର ମରା ହବ, ବିଲଟା ସମତୁଳ ହେଲା ପରେ ଆମେ ତାକୁ ମନ୍ଦା କରିକି ଲଗଉଛୁ, ତା ଦେହରେ ଖତ ଦବୁ, ସାର ଦବୁ, ମନ୍ଦା କରିକି ଖତ ସାର ସବୁ ଏକା ଦେଇକିରି ମାଟିଟା ଫେଣ୍ଟିବୁ, ତାପରେ ଚାରା ପୋତିବୁ ତା ଦେହରେ।
3: ପୋତିଲା ପରେ କେତେ ଦିନ ପରେ ଗଛ ବଡ଼ ହବ?
4: ସେ 10-12 ଦିନ ପରେ ଗଜା ବାହାରିବ। ସେ ଗଜା ବାହାରିଲେ ସେ ଗଜା ଦେହରୁ ସେତ ଲତା ଫସଲ ଲଟେଇବ ଆସ୍ତେ ଆସ୍ତେ। ଆଉ କଣ,
3: ଗଛ ବଡ଼ ହେଲା ପରେ ତାକୁ ରଞ୍ଜା ଦିଅନ୍ତି?
4: ନାଇଁ ଆଜ୍ଞା, ରଞ୍ଜା ନୁହଁ, ଆମର ତଳେ ମାଡ଼ିରେ
3: ରୋଗ ପୋକ ବେଶୀ ଦେଖାଯାନ୍ତି?
4: ହଁ, ଖୁବ ବେଶୀ ନୁହଁ ଯେ, ଖୁବ କମ।
3: ସେ ସମୟରେ କଣ କରନ୍ତି, କୋଉ ରୋଗ ପୋକ ଦେଖାଯାଏ ବେଶୀ?
4: ସେ ଗଛ ଏତେ ଚକାଇ ଛଅ ଲେଖା ମାରିଲା ପରେ ତା ଦେହରେ ଗୋଟେ ପୋକ, ନେଳିଆ ପୋକ ଗୁଡାକ ଲାଗନ୍ତି, ସେ ଖାଇଯାନ୍ତି, ମନଶିଲି ମାରିଦେଲେ ସେ ପଳେଇବେ।
3: ତାପରେ
4: ଅଢେଇ ମାସ ପରେ ଫୁଲ ଫଳ ଆସିବ।
3: ଆଚ୍ଛା
4: ଆଜ୍ଞା,
3: ତାପରେ ଫଳ ଆସିବ। ସେ ସମୟରେ ଆପଣଙ୍କର ଆଉ କିଛି ସାର? କିଛି
4: ଫଳ ସମୟରେ ପାଣି ତ ବୁହା ହବ, ପାଣି ବୁହା ସାର ଦିଆ ସବୁବେଳେ ହବ, ବଛା ବଛି ଜମିଟାକୁ ବାଛିକିରି ଘାସ ଆୟତ କରିବା, ଆଉ ପାଣି ବୁହାଇବା, ଏଗୁଡାକ ତ ସବୁବେଳେ ଲାଗିକି ରହିବ।
3: ଜୈବିକ ଖତ ଦିଅନ୍ତି?
4: ହଁ, ଜୈବିକ ଖତ ହଉ, ଆମର ଏଇ ଗୋବର ଖତ ହଉ,
3: ଯାହା ହେଲେ
4: ଦିଅ। ଆଜ୍ଞା।
3: ଆଚ୍ଛା, ମାନେ ଏଇ ଯୋଉ ଗୋବର ଖତ ଆପଣଙ୍କର ଗାଈ ଅଛି?
4: ଆଜ୍ଞା।
3: ତାହେଲେ ବଢିଆ ହଉଥିବ, ସବୁ ଖତ ତିଆରି କରିକି ଦଉଥିବ ନାଇଁ କି? ପୋଟଳ ମାନେ କେତେ ରେଟ୍ରେ ବିକ୍ରି କରୁଛନ୍ତି ଆପଣ?
4: ପୋଟଳ ଆଜ୍ଞା ଖୋର୍ଦ୍ଧା ଆମେ ପଠାଉ।
3: ଆଚ୍ଛା,
4: ଯାହା ରେଟ୍ ହେଲା, ଆଉ 30 ଟଙ୍କା ହଉ, 40 ଟଙ୍କା ହଉ, 20 ଟଙ୍କା ହଉ, କେତେବେଳେ 70 ଟଙ୍କା ବି
3: ବିକ୍ରି।
4: ଆମକୁ ଗଦିକି ଆମେ ଦବୁ, ଗଦିରେ ଯାହା ରେଟ୍ ହେଲା ସେ ଆମକୁ ସେ ଅନୁସାରେ ପଇସା ସାଙ୍ଗେ ସାଙ୍ଗେ ଦେବେ ଆଉ କଣ।
3: ଆଚ୍ଛା ଆଚ୍ଛା
4: ଆଜ୍ଞା,
3: ଯାହା ବଢିଆ ମାନେ ପୋଟଳ ଇଏ କରୁଛନ୍ତି, କେତେ ଲାଭ ପାଆନ୍ତି ଭାଇ?
4: ହଁ, ଲାଭ ହଉଛି ଆଜ୍ଞା, ଲାଭ ହବନି କେମିତି, କରୁଛୁ ପରିଶ୍ରମ କରି, ଯଦି ଆମରି ଭଳିଆ ପଡ଼ିଯିବ, ଅଣ୍ଡିରା ଚାର କାହାର ପଡ଼ିଗଲା, ଖାଲି ଅଣ୍ଡିରା ପଡ଼ିଗଲା, ପୁରା ହତାଶିଆ ହେଇଯିବ ନାହିଁ ଆଉ।
3: ଆଚ୍ଛା, ଚିହ୍ନିବେ କେମିତି ଆପଣ?
4: ଆଜ୍ଞା, ତାକୁ ଜାଣି ହବନି।
3: ଆଚ୍ଛା, ନାଇଁ ଭଲ ଚାରା ଯୋଉଠି ମିଳୁଥିବ ସେଇଠୁ ଟିକେ ଦେଖିକି।
4: ଆଜ୍ଞା, ଯୋଉଠୁ ଭଲ ଚାରା ବୋଲି ତାର ଅଛନ୍ତି ବେପାରୀ, ସେ ବେପାରୀ ମାନେ ଆଣୁଛନ୍ତି, ସିଏ କଣ ଦେଖୁଛନ୍ତି ଅଣ୍ଡିରା ମାଇ ଚାର ଦେହରୁ ଜାଣି ହବ କି? ଗଛଟା ଫୁଲ ଫୁଟିଲା ପରେ ଅଣ୍ଡିରା ମାଇ ଆମେ ଜାଣୁଛେ, ନହେଲେ ତା ପୂର୍ବରୁ ଜାଣି ହବନି। ଆଜ୍ଞା, ଆମର ହେଇନି କିନ୍ତୁ ଅଞ୍ଚଳରେ ଭଲ ଅଛି, କିଏ କୋଉଠୁ ଚାରା ଆଣୁଛି, କାହାଠୁ କାହାର କଣ ପଡ଼ିଯାଉଛି।
3: ହଁ, ଏବେ ଜାଣନ୍ତୁ ଯୋଉଠି ଭଲ ଚାରା ମିଳୁଥିବ ଚିହ୍ନି ଜାଣିକି ଆଣିଲେ ଭଲ ଅମଳ।
4: ଆଜ୍ଞା ଆଜ୍ଞା ଆଜ୍ଞା,
3: ପୋଟଳରୁ କେତେ ଲାଭ ପାଉଛନ୍ତି, କେତେ କରିଛନ୍ତି, ଖର୍ଚ୍ଚ କେତେ ହେଇଛି, ଲାଭ କେତେ?
4: ଆଜ୍ଞା, ମୁଁ କରିଥିଲି ବର୍ଷେ 30-35 ଡିସିମିଲ କରି, ମୁଁ ଆମର ବନ୍ଧୁ ବାନ୍ଧବ ନିଜ ଖାଇବା ସବୁ ଯାଇକିରି ମୁଁ ପାଖାପାଖି 100,000 ଟଙ୍କା ବିକ୍ରି କରିଥିଲି।
3: ଆଚ୍ଛା, ତାହେଲେ ତ ବହୁତ ବଢିଆ।
4: ଆଜ୍ଞା,
3: ଏବେ ଆପଣଙ୍କର ପୋଟଳ ବି ଅଛି?
4: ପୋଟଳ ବି ବର୍ତ୍ତମାନ ଅଛି।
3: କେତେ ରେଟ୍ରେ ଲଗଉଛନ୍ତି ଏବେ?
4: ସେଇ 20 ଟଙ୍କା, 25 ଟଙ୍କା, 30 ଟଙ୍କା ଏମିତି।
3: ଆଚ୍ଛା, ଆଉ ଆପଣ କିଏ ସାହାଯ୍ୟ କରୁଛନ୍ତି ନା ଖାଲି ଆପଣ?
4: ମୋର 2ଟା ଭାଇ ଅଛନ୍ତି, ପିଲାମାନେ ଅଛନ୍ତି, ସମସ୍ତେ ମିଶିକି କରୁଛନ୍ତି, ଏକୁଟିଆ କଣ।

0: ଚାଷ
1: ଚାଷ
0: କରିହବ
1: ତ ନିହାତି ଭାବରେ ଏକାଠି ରହିବାକୁ
0: ଏକା
1: ପଡ଼ିବ।
0: କରି ହବ ନାହିଁ।
1: ଆପଣ ବୟସ କେତେ?
0: ମୋର ବୟସ ହେଲା 70।
1: ଯାହା ବହୁତ ଖୁସିରେ ଅଛନ୍ତି।
0: ଆଜ୍ଞା,
1: ପୋଟଳ ଛାଡିକିରି ଆପଣ ଆହୁରି ଧାନ ହଉଛି, ବାଦାମ
0: ଆଜ୍ଞା
1: ହଉଛି,
0: ଧାନ ହଉଛି
1: ସବୁ କେତେ ବାର୍ଷିକ, କେତେ ଆପଣ ବାର୍ଷିକ ପାଆନ୍ତି?
0: ହଁ, ବର୍ଷକୁ ଆଜ୍ଞା ଧାନ ଯାହା ହେଲେ ଆମ ଖାଇବା ପିଇବାକୁ ରଖି ଆମେ ଯାହା ହେଲେ 150-180 ହଜାର 90 ହଜାର ଏମିତି ପାଉ।
1: ସର୍ବମୋଟ ଆପଣ କେତେ କଣ ପାଆନ୍ତି? ଏପଟେ ପୋଟଳ, ଏପଟେ ପନିପରିବା ବିକ୍ରି କରୁଛନ୍ତି,
0: ହଁ ବାଦାମ ବି କରା ହଉଛି,
1: ସବୁ
0: ସବୁ ସବୁ ହେଇକି ଆମେ କଣ ସମସ୍ତେ 4-4.5 ଲକ୍ଷରୁ ଉର୍ଦ୍ଧ ପାଇବୁ।
1: ଆପଣ ଏଇ ଚାଷବାସରେ ହିଁ?
0: ଆଜ୍ଞା ଆଜ୍ଞା,
1: ବହୁତ ଖୁସିରେ ଅଛନ୍ତି।
0: ଆଜ୍ଞା, ଚାଷ ତ ଜୀବନୀ ଆଉ ଖୁସି ଆଜ୍ଞା କଣ।
1: ପିଲାମାନେ ସବୁ କଣ କରୁଛନ୍ତି?
0: ପିଲାମାନେ ଆଜ୍ଞା କେହି ଚାକିରି ବାକିରି କରୁନାହାନ୍ତି,
1: ସମସ୍ତେ ଏଇ ଚାଷରେ।
0: ଆଜ୍ଞା ଆଜ୍ଞା,
1: କେତୋଟି ପିଲା ଆପଣଙ୍କର?
0: ମୋର 2ଟା ପୁଅ, ଗୋଟେ ଯାଇକି ବାହାରେ ରହୁଛି, ବାଙ୍ଗାଲୋର ପଳେଇଛି, ଏବେ ଏଇଠି ସେ ଥିଲା ସରପଞ୍ଚ।
1: ଟୋଟାଲ ଜମି କେତେ?
0: ଆମର ଆଜ୍ଞା ଜମି ହିସାବକୁ କଲେ ତ ବହୁତ ହବ,
1: ଆଚ୍ଛା,
0: ତଥାପି 20-22 ଏକର ହବ।
1: 20-22 ଏକର ଆପଣଙ୍କର?
0: ଆଜ୍ଞା,
1: ତାହେଲେ ତ ବହୁତ ଆପଣଙ୍କର ଜମି ଅଛି, ଆପଣଙ୍କ ଚାକିରି ବି କିଛି ଆବଶ୍ୟକ ନାହିଁ?
0: ନାହିଁ, ସେ ସବୁ ଜମି ବି ବହୁତ ଭାଗ ଚାଷକୁ ଦିଆହେଇଯାଉଛି।
1: ଆଚ୍ଛା ଆଚ୍ଛା,
0: ଯେତିକି ଖଟିକି କରିପାରିବା ସେତିକି କରିପାରିବା।
1: ଆଚ୍ଛା, ବହୁତ ବହୁତ ଧନ୍ୟବାଦ।
2: ବୁଝିଲ ମାନି?
1: ହଁ
2: ଭାଇ, ଆମର ସୁନ୍ଦର ଭାବରେ ତାଙ୍କର ଚାଷ ସମ୍ପର୍କରେ ଅନୁଭୂତି ବର୍ଣ୍ଣନା କଲେ। ଆମର ଯୋଉ ଚାଷୀ ଭାଇ ଭଉଣୀ ଏବଂ ଶ୍ରୋତାମାନେ ଶୁଣିଥିବେ ବହୁତ କଥା ଜାଣିବାକୁ ପାଇଥିବେ।
1: ହଁ, ତେବେ ଚାଷୀ ଭାଇଙ୍କି ବହୁତ ବହୁତ ଧନ୍ୟବାଦ ଜଗାନା। ଦେଖ, ତେଣେ ଆମର ବହୁତ କିଛି କାର୍ଯ୍ୟକ୍ରମ ରହିଛି, ପୁଣି ଆସନ୍ତାକାଲିର କାର୍ଯ୍ୟକ୍ରମ କ'ଣ ହବ ସେ କଥା ଆମର ସଭା ପଡ଼ିବ। ତେବେ ଆଜି ତ ଆମର ସମୟ ହେଇଗଲାଣି ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନିଅପା
2: ଆଉ ମୁଁ ଜଗାନା, ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ କୃଷି ହାଲଚାଲ। ଉପସ୍ଥାପନାରେ ଥିଲେ ମାନସୀ ଦେଇ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଅରିଜିତ ସିଂହ ଓ ଶ୍ରେୟା ଘୋଷାଲ, ଗୀତିକାର ଇରଶାଦ କାମିଲ, ସଙ୍ଗୀତକାର ଏ ଆର୍ ରେହମାନ, ଚଳଚ୍ଚିତ୍ର ଆଇ।

ଏଥର କଣ୍ଠଶିଳ୍ପୀ ଅଛନ୍ତି କବିତା କୃଷ୍ଣମୂର୍ତ୍ତି ହୋସା, ଗୀତିକାର ମେହବୁବ, ସଙ୍ଗୀତକାର ଏ ଆର୍ ରେହମାନ, ଚଳଚ୍ଚିତ୍ର ଲକି।

ଶ୍ରଦ୍ଧାନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଏଥର କଣ୍ଠଶିଳ୍ପୀ ଅଛନ୍ତି ପାପୁନ, ଗୀତିକାର ଅଛନ୍ତି ପ୍ରତୀକ ମଜୁମଦାର, ଚଳଚ୍ଚିତ୍ର ଆଇ ଆମ୍ କଲାମ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଯୋଡ଼ି ବ୍ରେକର୍ସ ଚଳଚ୍ଚିତ୍ରର ଏହି ଗୀତଟିକୁ। ଗୀତିକାର ଅଛନ୍ତି ଇରଶାଦ କାମିଲ, ସଙ୍ଗୀତକାର ସଲିମ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଯୋଡ଼ି ବ୍ରେକର୍ସ ଚଳଚ୍ଚିତ୍ରର ଏହି ଗୀତଟିକୁ। ଗୀତିକାର ଅଛନ୍ତି ଇରଶାଦ କାମିଲ, ସଙ୍ଗୀତକାର ସଲିମ ସୁଲେମାନ, କଣ୍ଠଦାନ କରିଛନ୍ତି କ୍ଲିଣ୍ଟନ ଜେରେଜୋ, ସଫାକତ ଅମାନତ ଅଲ୍ଲୀ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ୱାଜିଦ, ସଙ୍ଗୀତକାର ସାଜିଦ ୱାଜିଦ, ଗୀତିକାର କୁମାର, ଚଳଚ୍ଚିତ୍ର ଇସ୍କିନ୍ ପ୍ୟାରିସ୍।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ସାନୁ ଓ ଆଲକାଗ୍ନିକ, ଗୀତିକାର ସୁଧାକର ଶର୍ମା, ସଙ୍ଗୀତକାର ହିମେଶ ରେଶମିଆ। ଚଳଚ୍ଚିତ୍ର ହେଲୋ ବ୍ରଦର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଉପସ୍ଥାପନରେ ଅଛନ୍ତି ସନ୍ତୋଷ କୁମାର ଲେଙ୍କା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
1: ଆକାଶବାଣୀ ପୁରୀର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ଆଉ ଏକ ନୂଆ ଅଧ୍ୟାୟ ସହ ମୁଁ ଆପଣମାନଙ୍କର ହୋଷ୍ଟ ସନ୍ତୋଷ।

ଶ୍ରୋତାବନ୍ଧୁ, ଓଡ଼ିଆ ଜାତିର ଆରାଧ୍ୟ ଦେବତା କୋଟି କୋଟି ଭକ୍ତଙ୍କ ହୃଦୟର ଠାକୁର କାଳିଆ ସାନ୍ତଙ୍କ ଲୀଳା ଅପାର। କେବେ ସେ ଭକ୍ତଙ୍କ ପାଇଁ ଦର୍ଶନ ଦେଇ ଆନନ୍ଦର ବନ୍ୟା ବୁହାନ୍ତି, ଆଉ କେବେ ନିଜେ ଅନ୍ତରାଳରେ ରହି ଭକ୍ତଙ୍କ ହୃଦୟରେ ବିରହର ଭାବ ଯୋଗାନ୍ତି।

ଶ୍ରଦ୍ଧବନ୍ଧୁ, ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ମହାସ୍ନାନ ହୁଏ। ଶତାଧିକ ଘଡ଼ା ସୁବାସିତ ଜଳରେ ହୁଏ ଏହି ଦିବ୍ୟ ସ୍ନାନ। ଭକ୍ତମାନେ ଏହି ଅପୂର୍ବ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରନ୍ତି, କିନ୍ତୁ ଏହି ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ନ୍ତି। ଏହି ସମୟରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। ଏହି ଗୁପ୍ତ ଅବସ୍ଥାକୁ କୁହାଯାଏ ଅନବସର ବା ଅଣସର।

ଅନବସର କେତେ ଗଭୀର ଏହି ଶବ୍ଦ। ଯେଉଁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଦିନରାତି ଅପେକ୍ଷା କରେ, ସେହି ପ୍ରଭୁ ଯେତେବେଳେ ଦ୍ୱାର ବନ୍ଦ କରି ନିଜର ଅନ୍ତରଙ୍ଗ ଲୀଳାରେ ରୁହନ୍ତି, ସେତେବେଳେ ଭକ୍ତ ହୃଦୟରେ ଜନ୍ମ ହୁଏ ଏକ ଅଦ୍ଭୁତ ବିରହ। ହଁ, ଏହି ବିରହ ମଧ୍ୟ ଏକ ପ୍ରକାରର ଭକ୍ତି, କାରଣ ଯେତେବେଳେ ଆଖି ଦର୍ଶନ ପାଇଁ ବ୍ୟାକୁଳ ହୁଏ, ସେତେବେଳେ ମନ ଆହୁରି ଗଭୀର ଭାବେ ପ୍ରଭୁଙ୍କୁ ଅନୁଭବ କରେ। ଅନବସର ସମୟରେ ଶ୍ରୀମନ୍ଦିରରେ ଦୈତାପତି ସେବକମାନେ ମହାପ୍ରଭୁଙ୍କର ବିଶେଷ ସେବା କରନ୍ତି, ପ୍ରଭୁଙ୍କୁ ଔଷଧୀୟ ଉପଚାର ଦିଆଯାଏ। ପରେ ନବଯୌବନ ଦର୍ଶନରେ ଭକ୍ତମାନେ ପୁଣି ଥରେ ନିଜ ପ୍ରିୟ କାଳିଆ ଶାନ୍ତଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି।

0: ଆସନ୍ତୁ ଆରମ୍ଭ କରିବା ଆମର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଏବଂ ଶୁଣିବା ଆମର ପ୍ରଥମ ଶ୍ରୋତା ବନ୍ଧୁଙ୍କୁ।
1: ନମସ୍କାର,
2: ପରିଚୟ ଦିଅନ୍ତୁ।
1: ମୁଁ ଜଗତସିଂହପୁରରୁ ଡଲି କହୁଥିଲି।
2: ଆଚ୍ଛା, ଡଲି ଭଉଣୀ ଜଗତସିଂହପୁର କୋଉ ଗାଁରୁ କହୁଛନ୍ତି? ବର୍ତ୍ତମାନ ଜଗନ୍ନାଥଙ୍କର ସ୍ନାନବେଦୀରେ ସ୍ନାନ କରି ଅଣସର ଘର ଅଭିମୁଖେ ଯାଇଛନ୍ତି। ତେବେ ବର୍ତ୍ତମାନ ଭଗବାନ ଜ୍ୱରରେ ପଡ଼ୁଛନ୍ତି 15 ଦିନ ଧରି। ଆପଣ ଏଇ ଜଗନ୍ନାଥଙ୍କର ଏ ଲୀଳା ଖେଳାକୁ କେମିତି ଦେଖନ୍ତି?
1: ହଁ, ଜଗନ୍ନାଥଙ୍କ ଲୀଳା ତ ବ୍ରହ୍ମାଙ୍କୁ ବି ଅଗୋଚର।
2: ଆଜ୍ଞା,
1: ଆମେ କଣ ଦେଖିବା? ଆମେ ଖାଲି ଯାହା ଏଇ ପାପ ନନ୍ଦେ ଦେଖିବା କଥା।
2: ଆଚ୍ଛା, ତେବେ ଜଗନ୍ନାଥଙ୍କର ଲୀଳା ଖେଳା ମାଧ୍ୟମରେ ଆପଣ କଣ ଶିକ୍ଷା ପାଆନ୍ତି?
1: ବହୁତ ବହୁତ ବହୁତ ଭଲ ଭଲ ଶିକ୍ଷା ଥାଉ କହେ ଜଗନ୍ନାଥଙ୍କର କେମିତି ଲୋକମାନଙ୍କୁ ଭଲ ପାଆନ୍ତି।
2: କଥାରେ ଅଛି ସେ ଭାବର ଠାକୁର, ତେଣୁ ଯିଏ ତାଙ୍କୁ ଭାବରେ ଡାକେ ସେ ନିଶ୍ଚିତ ଭାବରେ ତାକୁ ଆପଣେଇ ନିଅନ୍ତି। ଏବଂ ଗୋଟିଏ ଭଗବାନଙ୍କଠାରେ ଦେଖାଯାଏ ଯେ ଆପଣ ସମର୍ପଣ ଭାବନା ରଖିଲେ ଭଗବାନ ନିଶ୍ଚିତ ଭାବରେ ଆପଣଙ୍କର ନିକଟବର୍ତ୍ତୀ ହେବେ, ଆପଣ ମଧ୍ୟ ଭଗବାନଙ୍କର ନିକଟବର୍ତ୍ତୀ ହେବେ।
1: ଯେତେବେଳେ ଆମେ ସ୍ୱଚ୍ଛ ମନରେ ତାଙ୍କୁ ଡାକିବା,
2: ଆଜ୍ଞା,
1: ସତ୍ ପଥରେ ଚାଲୁଥିବା, ସମସ୍ତଙ୍କୁ ଭଲ ପାଇବା ଦଉଥିବା, ସମସ୍ତଙ୍କର ସାହାଯ୍ୟ କାମନା କରୁଥିବା, କୋଉ ଲୋକକୁ ବିପଦରେ ନ ପକେଇବାକୁ ଚାହୁଁଥିବା, ସେତେବେଳେ ଯଦି ଆମେ ଭଗବାନଙ୍କୁ ଡାକିବା, ଭଗବାନ ଆମର ନିକଟବର୍ତ୍ତୀ ନିଶ୍ଚୟ ହେବେ।
2: ନିଶ୍ଚୟ ନିଶ୍ଚୟ। ତେବେ ଆମେ କାମନା କରୁଛୁ, ଏଥର ମହାପ୍ରଭୁ ଅନବସରରେ ରହିଛନ୍ତି ସତ, କିନ୍ତୁ ତାଙ୍କର ହୃଦୟ, ତାଙ୍କ ପ୍ରାଣ ଏଇ ଭକ୍ତଙ୍କ ଗଣ ଭିତରେ ଅଛି, ଭକ୍ତମାନଙ୍କ ମନରେ ଅଛି। ତେବେ ଭଗବାନ ସମସ୍ତଙ୍କର ଉପରେ ତାଙ୍କର କରୁଣା ଦୃଷ୍ଟି ରଖିଥାନ୍ତୁ, ସମସ୍ତଙ୍କର ଭଲ ମଙ୍ଗଳ କରନ୍ତୁ, ଏତିକି କାମନା କରିବା ଭଗବାନଙ୍କ ଠାରେ। ଆମେ ଏତିକି ପ୍ରାର୍ଥନା କରିବା। ଏହି ଅବସରରେ ଆପଣ କଣ ଶୁଣିବେ ଆମର ଆଜିର କାର୍ଯ୍ୟକ୍ରମରେ? ବହୁତ ସୁନ୍ଦର। ତେବେ ଆସନ୍ତୁ, ଆପଣଙ୍କର ପୁଷ୍ପ ଆପଣଙ୍କର ପ୍ରାଣର ଠାକୁରଙ୍କ ପାଦ ପଦ୍ମ ତଳେ ଅର୍ପଣ କରନ୍ତୁ, ଏବଂ ଆମେ ସମସ୍ତେ ମଧ୍ୟ ସେ ଭକ୍ତିରସରେ ନିଜକୁ ଚାଲନ୍ତୁ ସାମିଲ କରିବା। ଫୋନ୍ କରିଥିବାରୁ ଡଲି ଭଉଣୀ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।

0: ଏ ଗୀତଟି ନିଶ୍ଚିତ ଭାବରେ ଆପଣଙ୍କର ହୃଦୟସ୍ପର୍ଶୀ ହୋଇଥିବ। ତେବେ ଆସନ୍ତୁ ଯୋଡ଼ି ହେବା ଆମର ପରବର୍ତ୍ତୀ ଶ୍ରୋତାଙ୍କ ସହିତ। ହ୍ୟାଲୋ ଆକାଶବାଣୀ ପୁରୀ।
1: ହଁ, ମୁଁ ବଲାଙ୍ଗୀର ଜଗନ୍ନାଥ ପଡ଼ାରୁ ଏଲ କୃଷ୍ଣା ରାଓ।
0: ଆଚ୍ଛା କୃଷ୍ଣ ଭାଇ, ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆମର କାର୍ଯ୍ୟକ୍ରମରେ। ତେବେ କୃଷ୍ଣଙ୍କର ଅନେକ ଲୀଳା ଖେଳା ଭିଆଣିକରି ଯାଇଛନ୍ତି ଏ ଧରା ପୃଷ୍ଠରେ, ଆପଣ ମଧ୍ୟ କୃଷ୍ଣ। ତେବେ ଆପଣ କୃଷ୍ଣଙ୍କର ଅନେକ ଲୀଳା ଭିତରୁ କୋଉ ଲୀଳାଟି ଆପଣଙ୍କୁ ବହୁତ ହୃଦୟସ୍ପର୍ଶୀ ଆଉ ମନକୁ ପାଇଛି?
1: କଲିଯୁଗରେ ଯେମିତିକି ଆମେ ଦେଖିବା ପାଇଁ ସେଟା ଜଗନ୍ନାଥର ହିଁ ମତେ ବହୁତ ଭଲ ଲାଗେ।
0: ଆଚ୍ଛା,
1: ସାଧାରଣ ଲୋକଙ୍କୁ ଦର୍ଶନ ବି ଦେବା ପାଇଁ ସେ ବହୁତ କିଛି କରିଛନ୍ତି। ଆର ଜଗନ୍ନାଥ ଭଗବାନ ବହୁତ ଦୁଃଖ ବି ପାଇଛନ୍ତି, ତାଙ୍କୁ ପଣ୍ଡା ମାନେ ବହୁତ ରକ୍ଷା ବି କରିଛନ୍ତି।
0: ଆଚ୍ଛା, ଜଗନ୍ନାଥ କେତେବେଳେ ଅନେକ ଯୁଗରେ ଦେଖାଯାଇଛି ତାଙ୍କ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଭଗବାନ ବହୁତ ପ୍ରଚେଷ୍ଟା କରିଛନ୍ତି। ତ ଏବେ ଦେଖାଯାଉଛି କେତେବେଳେ ଯବନମାନଙ୍କ ଆକ୍ରମଣ ହଉ ବା ବେଳେବେଳେ ପ୍ରାକୃତିକ ଦୁର୍ବିପାକ ହଉ ବା ଯେକୌଣସି ଆକ୍ରମଣରୁ ରକ୍ଷା କରିବା ପାଇଁ ଭକ୍ତମାନେ ମଧ୍ୟ ପଛାଇ ନାହାନ୍ତି ତାଙ୍କର ଦୁର୍ବଳ ମୁହୂର୍ତ୍ତରେ। ତେବେ ବହୁତ ସୁନ୍ଦର। ତେବେ ଆପଣ ଏଇ ଯେଉଁ ବର୍ତ୍ତମାନ ଭଗବାନ ସ୍ନାନ ଯାତ୍ରାରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି, ଅନବସରରେ ରହିଛନ୍ତି, ଯେ ଭଗବାନଙ୍କୁ ମଧ୍ୟ ଜ୍ୱର ହୁଏ, ଭଗବାନ ଯଦି ଅତ୍ୟଧିକ ଗାଧାନ୍ତି ତାହେଲେ ସେ ଅନବସରରେ ରୁହନ୍ତି, ଏ ପ୍ରକାର ଲୀଳାକୁ ଆପଣ କେମିତି ଦେଖନ୍ତି?
1: ମୁଁ ତ ଭାବେ ଏଇଟା ସବୁ ତାର ମାନେ ଭଗବାନ ଆମେ ତାଙ୍କୁ ଜ୍ୱର ହଉଛି କି ନାଇଁ ସେଟା ତ ଅଲଗା କଥା, ପ୍ରଭୁ ଜାଣିବାକୁ ଚାହୁଁଛନ୍ତି ଲୋକ ବି ମୋ ପ୍ରତି କେତେ ତାର ମାନେ ଦୟା ଆର ତାଙ୍କର ଭକ୍ତି କେତେ ଅଛି। ମୋର ଦୁଃଖ ଟାଇମରେ କେତେ ଲୋକ ମତେ ତାର ମାନେ ଦୁଃଖରେ ଦୁଃଖୀ ହଉଛନ୍ତି, ସେ ଜିନିଷଟା ଜାଣିବାକୁ ଚାହିଁ

0: ଏତିକିଟା ଗୋଟେ ଲୀଳାଟେ ଚାଲିଛି ଆଉ।
1: ଆଚ୍ଛା, ବହୁତ ସୁନ୍ଦର। ତେବେ ଏ ଲୀଳାକୁ ଆହୁରି ଆଗକୁ ନବା, ଭକ୍ତିରସର କିଛି ପ୍ରବାହ କରିବା, କିଛି ପାନ କରିବା ଭକ୍ତିରସର ଏହି ପାବନ ଅବସ୍ଥା। ତ ଆସନ୍ତୁ, ମନ ପସନ୍ଦର ଏ ସୁନ୍ଦର ଗୀତଟି ଆସନ୍ତୁ ଶୁଣିବା। ତେବେ ଫୋନ କରିଥିବାରୁ ବହୁତ ବହୁତ କୃଷ୍ଣ ଭାଇ ଧନ୍ୟବାଦ, ରହୁଛୁ, ନମସ୍କାର।

0: ଆପଣଙ୍କର ପ୍ରିୟ ଆକାଶବାଣୀ ପୁରୀ 103.4 FM ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଯୋଡ଼ି ହେବା ଏଥର ଆସନ୍ତୁ ଆମର ପରବର୍ତ୍ତୀ କଲର୍ଙ୍କ ସହିତ।
1: ଆଜ୍ଞା, ଇଏ ଦୋଳ ଗୋବିନ୍ଦ ମିଶ୍ର ସୁଲେଇ ଗାଁ କେନ୍ଦ୍ରା ବ୍ଲକ ଯାଜପୁର ଜିଲ୍ଲାରୁ କହୁଛେ।
0: ଆଚ୍ଛା ଦୋଳ ଗୋବିନ୍ଦ ଭାଇ, ଆପଣଙ୍କୁ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ଆମର ପୁରୀ କେନ୍ଦ୍ରର। ତେବେ ଦୋଳ ଗୋବିନ୍ଦ ଭାଇ, ଆପଣ କେବେ ଶ୍ରୀକ୍ଷେତ୍ର ଆସିଛନ୍ତି? ଏଇ ଯୋଉ ଭଗବାନଙ୍କର ଏ ସ୍ନାନ ଯାତ୍ରାରେ କେବେ ସାମିଲ ହେଇଛନ୍ତି?
1: ଆଜ୍ଞା, କେବେ ତ ଆଜ୍ଞା ମାନେ ଯାତ୍ରାରେ ସାମିଲ ତ କେବେ ହୋଇନାହିଁ, କିନ୍ତୁ ଯେତେବେଳେ ଆଜ୍ଞା ମେଟ୍ରିକ କ୍ଲାସ ପଢୁଥିଲେ ଆଜ୍ଞା, ସେତେବେଳେ ଆମର ସ୍କୁଲ ତରଫରୁ ପୁରୀ ନେଇଥିଲେ, ମୁଁ ଯାଇଥିଲି ଦେଖି ଯେ, ଆଉ ତାପରେ ଆଉ ଆଜ୍ଞା ସୁଯୋଗ ମିଳିନି ଆଜ୍ଞା ଯିବାର ଲାଗି।
0: ଆଚ୍ଛା, ଟିଭିରେ ଦେଖନ୍ତି, ରେଡିଓରେ ଶୁଣନ୍ତି ପ୍ରଭୁଙ୍କର ବିଭିନ୍ନ ପ୍ରଭୁ ଏବେ ଅନବସରରେ ଏବେ ସ୍ନାନ କରି ତାଙ୍କୁ ଜ୍ୱର ହେଇଛି, ସେ ଅନସର ଘରେ ଅଛନ୍ତି। ତେବେ ପ୍ରଭୁ ଅନବସରରେ ରହି ଆମକୁ ମଧ୍ୟ କହିଥାନ୍ତି ଯେ ସବୁ ପ୍ରତୀକ୍ଷା ଅନ୍ତ ଥାଏ, 15 ଦିନର ଅନ୍ତରାଳ ପରେ ମୁଁ ପୁଣି ଆସିବି, ପୁଣି ବଡ଼ଦାଣ୍ଡରେ ବାହୁ ମେଲି ଆପଣ ସଭିଙ୍କୁ ଦର୍ଶନ ଦେବି। ଅପୂର୍ବ ସେଇ ମହାପ୍ରଭୁଙ୍କର ଲୀଳା ସତରେ ନା ଶ୍ରୋତା ବନ୍ଧୁ। ତେବେ ଆସନ୍ତୁ, ଆପଣଙ୍କ ପସନ୍ଦର ଏ ସୁନ୍ଦର ଗୀତଟି ଶୁଣାଉଛୁ, ଭକ୍ତିରସରେ ସାମିଲ ହୁଅନ୍ତୁ ଏବଂ ମହାପ୍ରଭୁଙ୍କର ଅପାର କରୁଣା ପ୍ରାପ୍ତ କରନ୍ତୁ। ଫୋନ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହୁଛୁ, ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଶମଶେଦ ବେଗମ, ଚଳଚ୍ଚିତ୍ର ଆର୍ ପାର।

ଏଥର କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ, ମହମ୍ମଦ ନଫି, ଗୀତିକାର ମଜରୁ ସୁଲତାନପୁରୀ, ଚଳଚ୍ଚିତ୍ର ତୁମ୍ ସା ନହିଁ ଦେଖା।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ, ଚଳଚ୍ଚିତ୍ର ଦ ଗ୍ରେଟ୍ ଗ୍ୟାମ୍ବଲର।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଲତା ମଙ୍ଗେସ୍କର ଓ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ଚଳଚ୍ଚିତ୍ର ଆୟା ସାବନ ଝୁମ୍କେ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ, ମହମ୍ମଦ ରଫି, ଗୀତିକାର ରାଜେନ୍ଦର କ୍ରିଶନ। ଚଳଚ୍ଚିତ୍ର ଅଦାଲତ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ଆଶା ଭୋସଲେ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଆର୍ ଡି ବର୍ମନ, ଚଳଚ୍ଚିତ୍ର ଅଲ୍ଲୀ ବାବା ଅର୍ ଚାଲିଶ ଚୋର।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ସ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30:30 ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ତୃପ୍ତି ଦାସ, ଗୀତିକାର ନିମୟ ବାନାର୍ଜୀ।

ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଶ୍ରୀ ଚରଣ, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ସଂଯୋଜନା ପ୍ରେମାନନ୍ଦ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଭାବଭକ୍ତି ଧାରାର କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ଭଜନ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋହିନୀ ମିଶ୍ର, ଗୀତିକାର ଅଭିମନ୍ୟୁ ବରାଳ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଶ୍ରୀ ଚରଣ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ସଂଯୋଜନା ପ୍ରେମାନନ୍ଦ।

0: ଶ୍ରୋତା ବନ୍ଧୁ, ଆପଣମାନେ ଯେତେବେଳେ ଯାଏଁ ଶୁଣୁଥିଲେ ଶ୍ରୀଜଗନ୍ନାଥ ଭୋଜନ କାର୍ଯ୍ୟକ୍ରମ, ଏଥିସହିତ ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं अरुण कुमार।

ହେବାର ସମ୍ଭାବନା ରହିଛି। ଏଥିସହିତ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗର ସୂଚନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ